ଆକାଶବାଣୀ ରାଉରକେଲା। ଆଜି ଶନିବାର 1948 ଶତାବ୍ଦ, ବୈଶାଖ 26 ଦିନ, 2026 ମସିହା ମଇ 16 ତାରିଖ। ସମୟ ବର୍ତ୍ତମାନ ସକାଳ 5:57 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ପର ନିନ୍ଦା, ପର ଚର୍ଚ୍ଚା, ପରର ଅନିଷ୍ଟ ଚିନ୍ତା, ଅନ୍ୟର ପ୍ରାଣରେ କଷ୍ଟ ଦେବା ମହାପାତକ ମଧ୍ୟରେ ଗଣ୍ୟ। ଆକାଶବାଣୀ ରାଉରକେଲା। ଶୁଣନ୍ତୁ ହିନ୍ଦୀରେ ସମାଚାର, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କି ଲୀଳା କରୁଛ ପରମ ବ୍ରହ୍ମ ହେ, ଭାବିଲେ ତାଟକା ଲଗାଇ। ପରବର୍ତ୍ତୀ ଗୀତରେ କଣ୍ଠଶିଳ୍ପୀ ଉପେନ୍ଦ୍ର କୁମାର ମିଶ୍ର, ଗୀତ ରଚନା କରିଛନ୍ତି ନରସିଂହ ମିଶ୍ର।

ଭକ୍ତିଗୀତ କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭଜନ କଳା କଳା କର ମୁଖ ରହିଛି ସେଥିରେ କେଉଁ ଗୁହୁକ ହୋଇ ପୁଲକ ଧାନ୍ତି ଲୋକ ପରିପୂର୍ଣ୍ଣ ହୁଏ ଶ୍ରୀକ୍ଷେତ୍ର ଜାତ। ଗାଇଛନ୍ତି ଉପେନ୍ଦ୍ର କୁମାର ମିଶ୍ର ଏବଂ କୁନ୍ତି ବେହେରା। ଗୀତ ରଚନା ନରସିଂହ ମିଶ୍ର।

0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
1: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
0: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
1: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
0: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 8700001 4242।
1: ହଁ, 8700001 4242। ଶୁଣୁଛ, ଭାବୁଛି ଆମ ବିଜନେସଟା ଆଉ ଟିକେ ବଢ଼ିଲେ କେମିତି ହୁଅନ୍ତା।
0: ତମକୁ କିଏ ଅଟକଉଛି କି?
1: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
0: ମୋଠୁ ଆଉ କାହାଠୁ?
1: ତମଠୁ। ଆଚ୍ଛା, ତାହେଲେ କୁହ।
0: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱାର୍କ ଦେଶର ସବୁଆଡେ ଅଛି।
1: ସେଥିରେ ମୋର କଣ ଲାଭ ହେବ?
0: ଦେଖ, ଲାଭ ଅଛି ହିଁ ଅଛି। ଯୋଉ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ହେବ।
1: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
0: ଖୁବ୍ ସହଜ, ମୁଁ କହୁଛି। ପ୍ରଥମେ ଟେଲିଫୋନ ନମ୍ବର ନୋଟ୍ କର, 8700001 4242।
1: ଆଚ୍ଛା, 8700001 4242। ଏବେ ଫୋନ ଲଗାଉଛି, 8700001 4242।
2: मन की बात है जन जन की, सभी की कुछ अपनी सी। संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक। होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अलावा आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से भी। तो याद रखें, रविवार 31 मई सुबह 11 बजे मन की बात।
3: ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ ଭଜନ, ଭକତି ଲୁହରେ ଜାଳୁଛି ଦୀପାଳି, ହୃଦୟ ସଳିତା ଦେଇ। ଗାଇଛନ୍ତି ସୁପ୍ରଭା କୁମାରୀ ପାଢ଼ୀ, ଗୀତ ରଚନା ଗୌର ପଟ୍ଟନାୟକ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭଜନ ଭକତିର ଅର୍ଘ୍ୟ ଘେନ ହେ ଠାକୁର ପ୍ରଣତି ମୋହର ଘେନ ସୁନିର୍ମଳ ହେଉ ମନର ମନ୍ଦିର ପବିତ୍ର ହେଉ ପରାଣ। ଗାଇଛନ୍ତି ସୁପ୍ରଭା କୁମାରୀ ପାଢ଼ୀ, ଗୀତ ରଚନା ଅମୂଲ୍ୟ ମହାପାତ୍ର।

ପଦ ଛାଡ଼ିବୁ ନାହିଁ, ଛାଡ଼ିଲେ ଶ୍ରୀକୃଷ୍ଣ ନାମ ପାଇବୁ ନାହିଁ। କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ଏହି ଭଜନ। ଗାଇଛନ୍ତି ସୁପ୍ରଭା କୁମାରୀ ପାଢ଼ୀ, ରଚନା ସାଲବିକ।

ପ୍ରଚାର କଲୁ କେତୋଟି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ। ଆସନ୍ତୁ ଶୁଣିବା ଶ୍ରୀ ରାମଚରିତ ମାନସ। ଆଜି ଶୁଣିବା ଏହାର 169ତମ ଭାଗ।

0: ପ୍ରଚାର କଲୁ ଶ୍ରୀ ରାମଚରିତ ମାନସ। ଆଜି ଶୁଣିଲେ ଏହାର 169ତମ ଭାଗ। ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ଶୁଣିପାରିବେ ଏଇ ବିଜ୍ଞାପନ ପରେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ରାଜ୍ୟ ଖୁବ୍ ଜଲ୍ଦି ନୂଆ ଚଳଚ୍ଚିତ୍ର ନୀତି ପ୍ରଣୟନ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ଗଲାକାଲି ଭୁବନେଶ୍ୱର ସଂସ୍କୃତି ଭବନରୁ ହୋଇଥିବାର ଗୋଟିଏ ସ୍ୱତନ୍ତ୍ର ଆଲୋଚନା ଚକ୍ରଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ଓଡ଼ିଆ ସିନେମାର ଉନ୍ନତି ଲାଗି ବର୍କସ୍ ଚଳଚ୍ଚିତ୍ର ଭିତ୍ତିଭୂମି ପ୍ରସ୍ତୁତ କରାଯିବା। ସେ କହିଛନ୍, ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ସଂସ୍କୃତି, କଳିଙ୍ଗର ସାମୁଦ୍ରିକ ଇତିହାସ, ଆଦିବାସୀ ସଂସ୍କୃତି, ବନ୍ୟା ବାତ୍ୟା ସମିଆତି ଘଟିଥିବା ଲୋକର କାହାଣୀ ବାଗିରେ ବହୁତ ମୌଳିକ ବିଷୟ ରହିଛି। ସେମାନଙ୍କର ଉପରେ ସିନେମା ତିଆରି ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ସେସବୁକେ ନେଇକରି ସିନେମା ତିଆରି କରାଗଲେ ଲୋକକୁ ଲୁଭେଇ ପାର୍ବା। ସିନେମା ତିଆରି ଲାଗି ରାଜ୍ୟ ଫିଲ୍ମ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ର ଦରକାର ଅଛି, ଆର୍ ଏନ୍ତା ପ୍ରତିଷ୍ଠାନ ରାଜ୍ୟ ସ୍ଥାପନା କରାଯିବା ବୋଲିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଆଲୋଚନା ଚକ୍ରତି ଓଡ଼ିଆ ସାହିତ୍ୟ ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହିତ ବହୁତଟି କଳାକାର ଆର୍ ସିନେ ଟେକ୍ନିସିଆନ୍ମାନେ ଯୋଗ ଦେଇଥିଲେ। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନୁ ଥିବା ରାଘର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆଇବା ସୋମବାର ଆର୍ ଆଇବା 25 ତାରିଖ ଦିନ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା। ରାଜ୍ୟ ହେଉଥିବାର ଜବର ଖରାକେ ନଜରତି ରଖିକରି ନିଷ୍ପତ୍ତି ନିଆଯିବାର ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ଓଡ଼ିଶାନ ସମୁଦ୍ର ସମ୍ପଦକେ ନେଇକରି ନିରନ୍ତର ଅଭିବୃଦ୍ଧି ଲାଗି ନୀଳ ଅର୍ଥନୀତି କ୍ଷେତ୍ରର ବିକାଶ ବାବଦେ ଗୋଟିଏ ଉଚ୍ଚା ଦରଜାର ବୈଠକ ଭୁବନେଶ୍ୱର ଲୋକସେବା ଭବନରୁ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାତି ହୋଇଥିବାର ବୈଠକଟି ନୀଳ ଅର୍ଥନୀତି କ୍ଷେତ୍ର ଲାଗି ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗର ନୋଡାଲ ବିଭାଗ ଭାବେ ମନୋନୀତ କରାଯାଇଛି। ନୀଳ ଅର୍ଥନୀତି ପ୍ରୟାସର ନିରୀକ୍ଷଣ ଆର ସମନ୍ୱୟ ଲାଗି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାତି ଗୋଟିଏ ଟାସ୍କ ଫୋର୍ସ ଗଠନ କରାଯିବା। ଗଲା ମାର୍ଚ୍ଚ ମାସ ହୋଇଥିବା ନୀଳ ଅର୍ଥନୀତି ବାବଦେ ବୈଶ୍ୱିକ ସୁପାରିଶ ଆଧାରଥି ନୀଳ ଅର୍ଥନୀତି ରୋଡ୍ମ୍ୟାପ୍ ଉପରେ ଆଲୋଚନା କରାଯାଇଥିଲା। ରୋଡ୍ମ୍ୟାପ୍ ତିଆରି ଲାଗି ସାମିଲ ଥିବାର ଫି ବିଭାଗନୁ ଜଣେ ଲେଖା ନୋଡାଲ ଅଧିକାରୀଙ୍କୁ ମନୋନୀତ କରିବାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟିର ଗୋଟିଏ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ଆଇବା ବର୍ଷା ସମୟଥି ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ସବୁ ବ୍ଲକର ବୟଡ଼ ହେଉଥିବା ଇଲାକାମାନଙ୍କେ କାଣା ସବୁ ପଦକ୍ଷେପ ନିଆଯିବା ସେ ବାବଦେ ଆଲୋଚନା କରାଯାଇଥିଲା। ଏ ସମୟଥି ସଫା ପିଇବାର ପାନ୍ ଯୋଗାବାର ଲାଗି ପିଏଚ୍ଡିଆର୍ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ଷା ସମୟଥି ସାପଚବା ଆର୍ ପାନି ବୁଡ଼ିକରି ମୃତ୍ୟୁ ଆର୍ ଚଡ଼କ ମରାଥି ଜୀବନ ଗଲେ ମୃତକଙ୍କ ପରିବାରକେ କେନ୍ତା ସାହସ ଟଙ୍କା ଦିଆଯିବା ତାର ଉପରେ ଜୋର୍ ଦିଆଯାଇଥିଲା। ସମ୍ବଲପୁର ବଲାଙ୍ଗୀର ରୁଟ୍ର ହୀରାକୁଦ ଗୋଡ଼ଭଗା ସେକ୍ସନ୍ରୁ ବ୍ରିଜ୍ ଫେରଘାଏ ତିଆରି କାମ ଲାଗି ଆଜି 3 ଟ୍ରେନ୍ର ଚଳାଚଳ ବାତିଲ କରାଯାଇଛି। ବାତିଲ ହୋଇଥିବା ଟ୍ରେନ୍ମାନଙ୍କ ଭିତରେ ସମ୍ବଲପୁର ଜୁନାଗଡ଼ ରୋଡ୍ ପାସେଞ୍ଜର, ବିଳାସପୁର ଟିଟିଲାଗଡ଼ ପାସେଞ୍ଜର ଆର୍ ଟିଟିଲାଗଡ଼ ରାୟପୁର ପାସେଞ୍ଜର ଟ୍ରେନ୍ ଅଛି। ଟ୍ରେନ୍ ସେବାତି ହୋଇଥିବାର ପରିବର୍ତ୍ତନକେ ନଜରଥି ରଖିକରି ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ଯୋଜନା କରବାରକେ ପୂର୍ବତଟ ରେଳବାଇ ତରଫରୁ ପରାମର୍ଶ ଦିଆଯାଇଛି। କଳାହାଣ୍ଡି ଜିଲ୍ଲାନୁ ଆଇବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 କାର୍ଯ୍ୟକ୍ରମକେ ସୁରୁକୃତି ପରିଚାଳନା କରବାର ଲାଗି ଭବାନୀପାଟନାଠାରେ ଗୋଟିଏ ବୈଠକ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କର ଅଧ୍ୟକ୍ଷତାତି ହୋଇଥିବାର ବୈଠକଟି ମତଦାତା ତାଲିକର ସଠିକତା, ଘରେ ଘରେ ସର୍ବେକ୍ଷଣ, ଯୋଗ୍ୟ ଆର୍ ଅଯୋଗ୍ୟ ମତଦାତା ଚିହ୍ନଟ ପ୍ରକ୍ରିୟାକେ ଠିକ୍ ସମିଆତି ସାରବାର ଲାଗି ଆଲୋଚନା ହୋଇଥିଲା। ତେଲ ରନ୍ଧା ଗ୍ୟାସ୍ ବାବଦେ ହେଉଥିବାର ଅସୁବିଧାକେ ନଜରତି ରଖିକରି କଳାହାଣ୍ଡି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାତି ଭବାନୀପାଟନାଠାରେ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ଯୋଗାଣ ବିଭାଗ ଅଧିକାରୀ ଆର୍ ତେଲ ଯୋଗାଣକାରୀ ସଂସ୍ଥାମାନଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ। ପେଟ୍ରୋଲ ଡିଜେଲ ରନ୍ଧା ଗ୍ୟାସ୍ ଯୋଗାଣ ଆର୍ ସରକାରଙ୍କ ତରଫରୁ ସ୍ଥିର କରାଯାଇଥିବା ଦାମ୍ଟି ବିକିବାରଟା ସୁନିଶ୍ଚିତ କରିବାର ଉପରେ ବୈଠକଟି ଜୋର୍ ଦିଆଯାଇଥିଲା। ନୂଆପଡ଼ା ଜିଲ୍ଲାନୁ ଖଡ଼ିଆଲ ବିଜ୍ଞାପିତ ଅଞ୍ଚଳ ପରିଷଦ ବୈଠକ ହୋଇଯାଇଛି। ଖଡ଼ିଆଲ ଏନ୍ଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ଅଧ୍ୟକ୍ଷତା ହୋଇଥିବା ବୈଠକଟି ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇକରି ଅଞ୍ଚଳର କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପମାନଙ୍କର ସ୍ଥିତି ବାବଦେ ସମୀକ୍ଷା କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସାଂସ୍କୃତିକ ଅନୁଷ୍ଠାନ ତରଫରୁ 8 ବୀର ବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଟି ଖଡ଼ିଆଲ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇକରି ଖଡ଼ିଆଲ ଇଲାକାର ନାଟ୍ୟ ପରମ୍ପରା ବିଷୟ ସୂଚନା ଦେଇଥିଲେ। दक्षिण पश्चिम मौसुमी वायु भारत के आयबार लगे पाग अनुकूल होणिपाग विभाग सूचना अनुसार आज दक्षिण बंगोपसगर और आंडामान निकोबर द्वीपपुंजर किसी इलाका के मौसुमी पहुंचार संभावना अच्छे आब 24 घंटा भितर राज्य पाखापाखि सब् जिलान चड़क मारिक वर्षा हे बोल भुवनेश्वर आंचलिक पाणीपाग विज्ञान केन्द्र तरफ सतर्क सूचना जारी कर आंचलिक खबर इन शेष है आरबेलर आंचलिक खबर शुनिपारे राति 7:02 थी जुहार।

0: ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା 18-25 ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ପ୍ରତ୍ୟେକ ବ୍ଲକ ଓ ଗ୍ରାମାଞ୍ଚଳରେ ପାଠାଗାର ସ୍ଥାପନ ସହ ଅମୃତ ସରୋବର ଯୋଜନାରେ 5 ଆଦର୍ଶ ପୁଷ୍କରିଣୀର ବିକାଶ ପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦିନିକିଆ ରାୟଗଡ଼ା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମ ଉନ୍ନୟନ ସମ୍ପର୍କିତ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଋଷି ଲକ୍ଷ୍ମଣ ଶିଶୁ ଆଶ୍ରମରେ କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଏବଂ ନାଲସାର ଦେୟମୁକ୍ତ ହେଲ୍ପଲାଇନ୍ର ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସରଦାପୁର ଗ୍ରାମରେ ମା' ଠାକୁରାଣୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଛି। ପାନାବେଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମର ଦେବାଦେବୀମାନଙ୍କୁ ଏଥିରେ ନିମନ୍ତ୍ରଣ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ସମାଜ କଲ୍ୟାଣ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ ଜିଲ୍ଲାର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବେଲଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ରେତଙ୍ଗ କଲୋନୀସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପରେ 70ତମ ରେଳସେବା ପୁରସ୍କାର ଉତ୍ସବରେ 60 କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା ରୋଡ୍ ମଣ୍ଡଳ ବିଶିଷ୍ଟ ରେଳସେବା ପୁରସ୍କାରରେ 4 ଦକ୍ଷତା ସିଲ୍ଡ ହାସଲ କରିଛି। ମୌସୁମୀ ଋତୁରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବନ୍ୟାପ୍ରବଣ ଅଞ୍ଚଳରେ ପୂର୍ବ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମରେ ପହଞ୍ଚିବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ କିଶୋରୀ କନ୍ୟାର ଯତ୍ନ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସଞ୍ଜୟ ସ୍ୱାଇଁ।
2: ଶୈଶବର ଅତିରିକ୍ତ ସୁରକ୍ଷା ବଳୟରୁ ମୁକ୍ତ ହୋଇ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାଧୀନ ଯୁବାବସ୍ଥାରେ ପ୍ରବେଶ କରିବା ପାଇଁ ବ୍ୟାକୁଳିତ ହେଉଥିବା 10-19 ବର୍ଷ ବୟସର ମଧ୍ୟବର୍ତ୍ତୀ ଜୀବନକାଳକୁ କୈଶୋର ଅବସ୍ଥା କୁହାଯାଏ। ଏହି ଅବସ୍ଥାର ଉପଯୁକ୍ତ ଯତ୍ନ ଭବିଷ୍ୟତର ସୁସ୍ଥ, ଶିକ୍ଷିତ ତଥା ଦାୟିତ୍ୱ ସମ୍ପନ୍ନ ନାଗରିକ ଗଠନର ଭିତ୍ତି ସ୍ଥାପନ କରିଥାଏ। କିଶୋରୀ କନ୍ୟାମାନଙ୍କର ପୁଷ୍ଟି, ଋତୁସ୍ରାବ, ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ, ମାଦକଦ୍ରବ୍ୟ ବ୍ୟବହାର ନିଷେଧ, ଆଘାତ ଏବଂ ହିଂସା ବିପକ୍ଷ ଆତ୍ମରକ୍ଷା କୌଶଳ, ଅଣସଂକ୍ରାମକ ରୋଗ ତଥା ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କିତ ଯତ୍ନ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ପାଇଁ ଅତ୍ୟନ୍ତ ଉପାଦେୟ। ଶୈଶବ ଏବଂ କିଶୋରୀ ଅବସ୍ଥାରେ ନିରୋଗ ଏବଂ ସ୍ୱାସ୍ଥ୍ୟବତି ରହିଲେ ପରବର୍ତ୍ତୀ କାଳରେ ମାତୃତ୍ୱଜନିତ ବିପଦଗୁଡ଼ିକର ସମ୍ଭାବନା କ୍ଷୀଣ ହୋଇଥାଏ। ଆଜି କିଶୋରୀ କନ୍ୟାମାନଙ୍କୁ ବିନ୍ସ, ଡାଲି, ଶସ୍ୟ, ସବୁଜ ପନିପରିବା, ଫଳ, ଘିଅ ଆଦି ସହ ସମ୍ଭବ ହେଲେ ଦୁଗ୍ଧ କିମ୍ବା ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା, ମାଛ, କୁକୁଡ଼ା ଓ ମାଂସ ପରି ପୁଷ୍ଟିକର ସନ୍ତୁଳିତ ଖାଦ୍ୟ ଖୁଆଇଲେ ସେମାନେ ସୁସ୍ଥ ଏବଂ ବଳିଷ୍ଠ ହୋଇ ଆସନ୍ତା ଦିନମାନଙ୍କରେ ସୁସ୍ଥ ସନ୍ତାନମାନଙ୍କୁ ଜନ୍ମ ଦେବେ। ସକାଳ ଜଳଖିଆ ଠିକ୍ ସମୟରେ ସନ୍ତୁଳିତ ରୂପେ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ। ମେଦବହୁଳତା ହ୍ରାସ ପାଇଁ ପ୍ରାତଃଭୋଜନ ନକରିବା ଭ୍ରମାତ୍ମକ, ବରଂ ଏହାଦ୍ୱାରା ମେଦବହୁଳତା ବୃଦ୍ଧି ପାଇଥାଏ। ଦୈନିକ ଅତିକମ୍ରେ 6-8 ଗ୍ଲାସ୍ ତରଳ ଦ୍ରବ୍ୟ ଯଥା ଜଳ, ବିନା ଚିନିର ତାଜା ଫଳରସ ଏବଂ କ୍ଷୀରପାନ କରିବା କିଶୋରୀ କନ୍ୟାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉପାଦେୟ। ଆଜିକାଲି କିଶୋରୀମାନେ ପତଳା ହେବା ପାଇଁ ସ୍ୱଳ୍ପାହାରୀ ହେବା ଦ୍ୱାରା ନିମ୍ନ ଓଜନ ସ୍ତରକୁ ଚାଲିଯାଉଛନ୍ତି, ଯାହା ଉତ୍ତମ ସ୍ୱାସ୍ଥ୍ୟର ପରିପନ୍ଥୀ। ସେହିପରି ଅତ୍ୟଧିକ ସ୍ନେହସାର ଏବଂ ଶ୍ୱେତସାର ଥିବା ବଜାରର ଚଟପଟା ଫାଷ୍ଟଫୁଡ଼୍ ଖାଇ କିଶୋରୀମାନେ ଅତିରିକ୍ତ ମେଦବହୁଳତାର ଶିକାର ହେବା ସହ ବିଭିନ୍ନ ଅନ୍ତଃସ୍ରାବୀ ହର୍ମୋନ୍ ଅସନ୍ତୁଳନତାରେ ପୀଡ଼ିତ ହୋଇ ଋତୁଚକ୍ର ଏବଂ ପ୍ରଜନନ କ୍ଷମତାକୁ ବିପର୍ଯ୍ୟସ୍ତ କରି ପକାଉଛନ୍ତି। ସରକାରୀ ସ୍ତରରେ ପ୍ରଚଳିତ ସହଯୋଗୀ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର ସାଥୀମାନେ ପ୍ରଦାନ କରୁଥିବା ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତାଗୁଡ଼ିକ ଶିକ୍ଷିତା କିଶୋରୀମାନେ ସହଜରେ ପ୍ରକୃତ କ୍ଷେତ୍ରରେ ପ୍ରୟୋଗ କରିପାରନ୍ତି। କୈଶୋର ସ୍ୱାସ୍ଥ୍ୟ ଦିବସ, ଶ୍ରଦ୍ଧା କ୍ଲିନିକ୍, ଋତୁସ୍ରାବଜନିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ତଥା ସାପ୍ତାହିକ ଲୌହସାର ବିତରଣ କାର୍ଯ୍ୟକ୍ରମ ଏବଂ ବାର୍ଷିକ 2 କୃମିନାଶକ ବଟିକା ସେବନ କାର୍ଯ୍ୟକ୍ରମଗୁଡ଼ିକର ସିଂହଭାଗ ହିତାଧିକାରୀ କିଶୋରୀ କନ୍ୟାମାନେ ହେବା ବିଧେୟ। କିଶୋରୀ କନ୍ୟାମାନେ 18 ବୟସ ପରେ ବିବାହ କରିବା ଉଚିତ, କାରଣ ସେତେବେଳକୁ ଶାରୀରିକ ଓ ମାନସିକ ରୂପେ ସେମାନେ ପୂର୍ଣ୍ଣ ବିକଶିତ ହେବା ସହ ଗର୍ଭଧାରଣ

0: ପାଇଁ ଉତ୍ତମ ରୂପେ ପ୍ରସ୍ତୁତ ହୋଇସାରିଥାନ୍ତି। ଏଣୁ ଗର୍ଭାବସ୍ଥା ଓ ସନ୍ତାନ ପ୍ରସବରେ ପ୍ରାୟତଃ ସମସ୍ୟା ଦେଖାଦେଇନଥାଏ। କିଶୋରୀ ଅବସ୍ଥାରେ ଅବସାଦଗ୍ରସ୍ତ ଓ ଚିତ୍ତଚାଞ୍ଚଲ୍ୟ ଦୁଇଟି ବିଷମ ମାନସିକ ସମସ୍ୟା, ଏହା ସହ ବ୍ରଣ ଏବଂ ଋତୁସ୍ରାବଜନିତ ଉଦରପୀଡ଼ା ସମସ୍ୟା ସମ୍ପର୍କିତ ସମୟ ଉପଯୋଗୀ ଉପଯୁକ୍ତ ସକାରାତ୍ମକ ପରାମର୍ଶ କିଶୋରୀ କନ୍ୟାମାନଙ୍କ ଯତ୍ନର ଏକ ପ୍ରମୁଖ ବିଷୟ। ଅସ୍ଥିର କିଶୋରାବସ୍ଥାରେ ଧୂମପାନ, ମଦ୍ୟପାନ ଏବଂ ଅନ୍ୟାନ୍ୟ ଉତ୍କଟ ନିଷିଦ୍ଧ ମାଦକ ଦ୍ରବ୍ୟଗୁଡ଼ିକର ସ୍ୱାଦ ଜାଣିବା ତଥା ସେଗୁଡ଼ିକ ସେବନର ଚାଞ୍ଚଲ୍ୟକର ଅନୁଭୂତିକୁ ଅଙ୍ଗେ ନିଭାଇବା ପାଇଁ ମନ ଉଚ୍ଚାଟ ହୋଇଥାଏ। ମାତ୍ର ସେଗୁଡ଼ିକ କବଳରେ ଥରେ କବଳିତ ହୋଇଗଲେ ସେଥିରୁ ନିଷ୍କୃତି ମିଳିବା ଦୁଃସାଧ୍ୟ ହୋଇପଡ଼େ। ସେହିପରି କଞ୍ଚା ବୟସରେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଅବାଞ୍ଛିତ ଗର୍ଭଧାରଣ ଏବଂ HIV ତଥା ଅନ୍ୟାନ୍ୟ ଯୌନ ସଂକ୍ରମଣର କାରଣ ହୋଇଥାଏ। ଏଣୁ କିଶୋରୀ କନ୍ୟାମାନଙ୍କୁ ଉପଯୁକ୍ତ ସମୟରେ ସଠିକ୍ ଯୌନ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ କରାଯିବା ବାଞ୍ଛନୀୟ। ସର୍ବୋପରି ସୁଷମ ଖାଦ୍ୟ, ସୁଶିକ୍ଷା, ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା, ମାଦକ ଦ୍ରବ୍ୟଠାରୁ ନିରାପଦ ଦୂରତ୍ୱ ରକ୍ଷା କରି ନିୟମିତ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଜଣେ କିଶୋରୀ କନ୍ୟା ସମାଜ ଉପଯୋଗୀ, ସୁସଂସ୍କୃତା, ସୁଶୀଳା ଏବଂ ସ୍ୱାସ୍ଥ୍ୟବତୀ ନାରୀରେ ରୂପାନ୍ତରିତ ହୋଇପାରିବ। ଏପରି କନ୍ୟାମାନେ ଭବିଷ୍ୟତର ଦାୟିତ୍ୱ ସମ୍ପନ୍ନ ସୁନାଗରିକମାନଙ୍କୁ ଜନ୍ମ ଦେଇ ଦେଶ ଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇପାରିବେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ କିଶୋରୀ କନ୍ୟାର ଯତ୍ନ, ଏ ସମ୍ପର୍କରେ କହିଲେ ଡାକ୍ତର ସଞ୍ଜୟ ସ୍ୱାଇଁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଉନ୍ମୁକ୍ତ ହେବ ହର୍ମୁଜ ପ୍ରଣାଳୀ ଏବଂ ଇରାନକୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ IPL କ୍ରିକେଟର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 7 ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲାଣ୍ଡସରେ ପହଞ୍ଚିଛନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟ ସାଂସ୍କୃତିକ ଏବଂ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେ ଭବ୍ୟ ସ୍ୱାଗତ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ସେଠାକାର ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଶ୍ରୀ ମୋଦି ଆଜି ସମ୍ବୋଧନ କରିବା ସହ ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ବାଣିଜ୍ୟ ଦୃଷ୍ଟିକୋଣରୁ ନେଦରଲାଣ୍ଡସ୍ ହେଉଛି ଭାରତର ଏକ ପ୍ରମୁଖ ଅର୍ଥନୈତିକ ଅଂଶୀଦାର। ଭାରତର ରପ୍ତାନୀ ଏବଂ ନିବେଶ କ୍ଷେତ୍ରରେ ନେଦରଲାଣ୍ଡସ୍ର ପ୍ରମୁଖ ଭୂମିକା ରହିଛି। ଜଳ ପରିଚାଳନା, ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ଅର୍ଥନୀତି, କୃଷି ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁଦୃଢ଼ ଦ୍ୱିପାକ୍ଷିକ ସହଭାଗିତା ରହିଛି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ଶ୍ରୀ ମୋଦି ନେଦରଲାଣ୍ଡସରେ ପହଞ୍ଚିଛନ୍ତି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲାଣ୍ଡସରୁ ଆଜି ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି RN କାଓ ସ୍ମାରକୀ ବକ୍ତୃତା ପ୍ରଦାନ କରି ଶ୍ରୀ ଶାହା କହିଛନ୍ତି, ଭାରତୀୟ ସୁରକ୍ଷା ସଂସ୍ଥାଗୁଡ଼ିକ ନିଶାଦ୍ରବ୍ୟ କାରବାର ଏବଂ ପ୍ରତିହତ କରିବା ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ନିଶାଦ୍ରବ୍ୟ ଚାଲାଣ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିବା ସହ ସମାଜ ଏବଂ ଭବିଷ୍ୟତ ପିଢ଼ି ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇଥାଏ। ନିଶାଦ୍ରବ୍ୟ କାରବାର ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି ଏ କ୍ଷେତ୍ରରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ନିଶାଦ୍ରବ୍ୟ କାରବାର ଜନିତ ଅର୍ଥକୁ ଆତଙ୍କବାଦୀ ଏବଂ ଅପରାଧ କାର୍ଯ୍ୟକଳାପରେ ବିନିଯୋଗ କରାଯାଉଛି ବୋଲି ଶ୍ରୀ ଶାହା କହିଛନ୍ତି। ରାମେଶ୍ୱରନାଥ କାଉଙ୍କ ସ୍ମୃତିରେ 2007 ମସିହାରେ ଆର୍ଏନ୍ କାଉ ସ୍ମାରକୀ ବକ୍ତୃତା ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ସିକ୍କିମ ଗସ୍ତରେ ଯିବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ସିକ୍କିମ ଗସ୍ତ। ସିକ୍କିମ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ଗ୍ୟାଙ୍ଗଟକ୍ଠାରେ ଏକ ସମାରୋହରେ ଯୋଗଦେବେ। ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏବଂ କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଏହି ସମାରୋହରେ ଯୋଗଦେବେ। ସିକ୍କିମ୍ ଆଜି ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ମସିହାରେ ଭାରତର 22ତମ ରାଜ୍ୟ ଭାବେ ଏହା ମାନ୍ୟତା ଲାଭ କରିଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମହିଳା ସଶକ୍ତିକରଣ କମିଟି ଗଠନ କରିଛନ୍ତି। ଲୋକସଭାରେ ବିଜେପି ସଦସ୍ୟ ଡକ୍ଟର ଡଗୁବତୀ ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏଥିରେ ଲୋକସଭାର 18 ଜଣ ଏବଂ ରାଜ୍ୟସଭାର 10 ଜଣ ସଦସ୍ୟ ରହିଛନ୍ତି। ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ଲୋକସଭାର ହେମାମାଳିନୀ, ହରସିମରତ କୌର, ବାଦଲ ଏବଂ ଇକ୍ରା ଚୌଧୁରୀ ପ୍ରମୁଖ ରହିଥିବାବେଳେ ରାଜ୍ୟସଭାରୁ ସୁଧାମୂର୍ତ୍ତି, ପିଟି ଉଷା ଏବଂ ସ୍ୱାତି ମାଲିୱାଲ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି। ପେଟ୍ରୋଲ ରପ୍ତାନୀ ଉପରେ ସରକାର ଲିଟର ପିଛା 3 ଟଙ୍କା ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ଡିଜେଲ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ 23 ଟଙ୍କାରୁ 16.50 ଟଙ୍କାକୁ ହ୍ରାସ କରାଯାଇଛି। ବିମାନ ଟର୍ବାଇନ୍ ଇଞ୍ଜିନ୍ ତୈଳ ଉପରେ ମଧ୍ୟ ଅତିରିକ୍ତ ଉତ୍ପାଦ ଶୁଳ୍କ 33 ଟଙ୍କାରୁ 16 ଟଙ୍କାକୁ ହ୍ରାସ କରାଯାଇଛି। ସଂଶୋଧିତ ଦର ଆଜିଠାରୁ ଲାଗୁ ହେବା ସହ 15 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ତେବେ ଘରୋଇ ବ୍ୟବହାର ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ବର୍ତ୍ତମାନ ଜାରି ରହିଥିବା ଉତ୍ପାଦ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀ ଉନ୍ମୁକ୍ତ କରାଯିବ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏକ ଟେଲିଭିଜନ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତି ମଧ୍ୟରେ ଆମେରିକା ଗ୍ରହଣ କରିଥିବା ପଦକ୍ଷେପ ସଠିକ୍ ବୋଲି ସ୍ୱଷ୍ଟ କରିଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ ଚାଲିଥିବା ଆଲୋଚନା ଉପରେ ଆଲୋକପାତ କରି ଶ୍ରୀ ଟ୍ରମ୍ପ କହିଛନ୍ତି ତେହେରାନ ଦୁଇ ଦେଶ ମଧ୍ୟରେ ଚୁକ୍ତିକୁ ସମ୍ମାନ ପ୍ରଦର୍ଶନ କରେ ନାହିଁ। ଅନ୍ୟ ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ ଚୀନ ଗସ୍ତ ଉପରେ ଆଲୋକପାତ କରିଛନ୍ତି। ଚୀନ ଗସ୍ତ ଶେଷ କରି ଫେରିବା ସମୟରେ ଏୟାରଫୋର୍ସ ୱାନ୍ରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଟ୍ରମ୍ପ କହିଛନ୍ତି ଦୁଇ ଦେଶ ମଧ୍ୟରେ କେତେକ ପ୍ରମୁଖ ବାଣିଜ୍ୟ ଚୁକ୍ତି ହୋଇଛି। ଏହାର ଫଳାଫଳ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଚୀନ 200 ବୋଇଙ୍ଗ ବିମାନ କିଣିବା ପାଇଁ ସହମତି ପ୍ରକାଶ କରିଥିବା ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷା ଫଳ ଉପରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତିକା ଯାଞ୍ଚ ଏବଂ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସେମାନଙ୍କର ଯୋଗାଯୋଗ ସୂଚନା ଅପଡେଟ୍ କରିପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ପ୍ରଥମ ଏବଂ ଦ୍ୱିତୀୟ ପସନ୍ଦର ପରୀକ୍ଷା ପାଇଁ ସହର ମନୋନୀତ କରିପାରିବେ। ପରୀକ୍ଷା ଅପରାହ୍ନ 2-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆସନ୍ତା ମାସ 21 ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ପରୀକ୍ଷା ପାଇଁ ଆସନ୍ତା ମାସ 21 ତାରିଖ ଧାର୍ଯ୍ୟ ହୋଇଛି। ଏନ୍ଟିଏ ପକ୍ଷରୁ ଏ ସଂକ୍ରାନ୍ତ ସୂଚନା ଗତକାଲି ପ୍ରଦାନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପ୍ରାମାଣିକ ସୂଚନା ପାଇଁ ଏନ୍ଟିଏର ସରକାରୀ ଯୋଗାଯୋଗ ମାଧ୍ୟମକୁ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ଗତ ତିନି ତାରିଖରେ ହୋଇଥିବା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ବାତିଲ କରାଯାଇଥିଲା। ଏହାର ତଦନ୍ତ ସିବିଆଇ କରୁଛି। ଇତିମଧ୍ୟରେ ଆଗାମୀ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 7 wicketରେ ଚେନ୍ନାଇ ସୁପର କିଙ୍ଗସ୍କୁ ପରାସ୍ତ କରିଛି। ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ସୁପର କିଙ୍ଗସ୍ ନିର୍ଦ୍ଧାରିତ 20 overରେ 5 wicket ବିନିମୟରେ 187 ରନ୍ ସଂଗ୍ରହ କରିପାରିଥିଲା। ଦଳ ପକ୍ଷରୁ କାର୍ତ୍ତିକ ଶର୍ମା ସର୍ବାଧିକ 71 ରନ୍ ସଂଗ୍ରହ କରିଥିଲେ। 188 ରନ୍ର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 16 over 4 balls 3 wicket ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 38 ବଲ୍ରୁ ଚିତ୍ତାକର୍ଷକ 90 ରନ୍ ସଂଗ୍ରହ କରିଥିଲେ। ମାର୍ସକୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ପରେ ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିବା ସହ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ଚେନ୍ନାଇ ସୁପର କିଙ୍ଗସ୍ 6ଷ୍ଠ ସ୍ଥାନରେ ରହିଛି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଦେଶର କେତେକ ପ୍ରାନ୍ତରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ। କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ଏବଂ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଉନ୍ମୁକ୍ତ ହେବ ହର୍ମୁଜ୍ ପ୍ରଣାଳୀ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ 7 wicketରେ

ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ଏକ ବାର୍ତ୍ତା, ବିଭାଜିତ ଦୁନିଆରେ ସାମାଜିକ ଗଣମାଧ୍ୟମ ଓ ସାମାଜିକ ଦାୟିତ୍ୱ।

ବିଭାଜିତ ଦୁନିଆରେ ସାମାଜିକ ଗଣମାଧ୍ୟମ ଓ ସାମାଜିକ ଦାୟିତ୍ୱ ଆଜିର ଡିଜିଟାଲ ଯୁଗରେ ପ୍ରଭାବିତ କରିବାର କ୍ଷମତା ଆଉ କେବଳ ରାଜନୈତିକ ନେତା, ବିଦ୍ୱାନ ବା ପାରମ୍ପରିକ ଗଣମାଧ୍ୟମ ପ୍ରତିଷ୍ଠାନ ପାଖରେ ସୀମିତ ହୋଇ ରହିନାହିଁ। ପାଖରେ ସ୍ମାର୍ଟଫୋନ୍, ଇଣ୍ଟରନେଟ୍ ସୁବିଧା ଏବଂ ବହୁସଂଖ୍ୟକ ଅନ୍ଲାଇନ୍ ଅନୁସରଣକାରୀ ଥିବା ଯେକୌଣସି ବ୍ୟକ୍ତି କିଛି ମିନିଟ୍ ମଧ୍ୟରେ ଆଲୋଚନାକୁ ଦିଗ୍ନିର୍ଦ୍ଦେଶ କରିପାରିବେ, ନୂତନ ଧାରା ତିଆରି କରିପାରିବେ ଏବଂ ସାଧାରଣ ଚିନ୍ତାଧାରାକୁ ପ୍ରଭାବିତ କରିପାରିବେ। ସାମାଜିକ ଗଣମାଧ୍ୟମ ପ୍ରଭାବକାରୀମାନେ ଏବେ ଆଧୁନିକ ଯୋଗାଯୋଗ କ୍ଷେତ୍ରରେ ଏକ ପ୍ରଭାବଶାଳୀ ଶକ୍ତି, ଯେଉଁମାନେ ଜନମତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। କିନ୍ତୁ ଏହି ବର୍ଦ୍ଧିତ ଶକ୍ତି ସହିତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଥାଏ, ଯାହା ସର୍ବଦା ବୁଦ୍ଧିମାନ ଭାବରେ ବ୍ୟବହୃତ ହୁଏ ନାହିଁ। ଏହାର ଦୁରୁପଯୋଗ ସାମ୍ପ୍ରଦାୟିକ ସଦ୍ଭାବକୁ କ୍ଷତି ପହଞ୍ଚାଇପାରେ, ବିଭାଜନକୁ ଗଭୀର କରିପାରେ ଏବଂ ଦେଶର ସାମାଜିକ ଗଠନକୁ ଅସ୍ଥିର କରିଦେଇପାରେ। ସାମାଜିକ ଗଣମାଧ୍ୟମ ପ୍ରଭାବକମାନେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୁଅନ୍ତି, କାରଣ ସେମାନେ ସହଜରେ ପହଞ୍ଚିଯିବା ଯୋଗ୍ୟ ଏବଂ ନିଜମାନଙ୍କ ପରି ଲାଗନ୍ତି। ଆନୁଷ୍ଠାନିକ ପ୍ରତିଷ୍ଠାନ ପରି ନୁହେଁ, ବରଂ ସେମାନେ ସାଧାରଣ ଦୈନିକ ଭାଷାରେ ଯୋଗାଯୋଗ କରନ୍ତି, ଅନୁଗାମୀମାନଙ୍କ ସହିତ ସିଧାସଳଖ ଜଡ଼ିତ ହୁଅନ୍ତି ଏବଂ ପ୍ରାୟତଃ ଭାବପ୍ରବଣ ବିଶ୍ୱାସ ସୃଷ୍ଟି କରନ୍ତି। ଏହି ସଂଯୋଗ ସେମାନଙ୍କର କଥାକୁ ଅସାଧାରଣ ଗୁରୁତ୍ୱ ଦେଇଥାଏ। ଅନ୍ଲାଇନ୍ରେ ଶେୟାର କରାଯାଇଥିବା ପରାମର୍ଶ, ମତାମତ କିମ୍ବା ପ୍ରତିକ୍ରିୟା ହଜାର ହଜାର ଏବଂ କେତେକ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ପସନ୍ଦ ଏବଂ ବିଶ୍ୱାସକୁ ପ୍ରଭାବିତ କରିପାରେ। ସାମାଜିକ ସମସ୍ୟା, ଜୀବନଶୈଳୀ, ଧାରା, ସାର୍ବଜନୀନ ନୀତି କିମ୍ବା ସାଂସ୍କୃତିକ ମୂଲ୍ୟବୋଧ ବିଷୟରେ ଆଲୋଚନା ହେଉ, ବର୍ତ୍ତମାନ ଗଣମାଧ୍ୟମ ପ୍ରଭାବକମାନେ ନିର୍ଦ୍ଦିଷ୍ଟ ଏକ ପିଢ଼ିର ମାନସିକତାକୁ ଆକାର ଦେବାରେ ସାହାଯ୍ୟ କରନ୍ତି। ଏହି ପ୍ରଭାବ ପ୍ରଗତି ଦିଗରେ

ଏକ ଶକ୍ତି ହୋଇପାରେ। ଅନେକ ସୋସିଆଲ ମିଡ଼ିଆ କ୍ରିଏଟର ଶିକ୍ଷା, ପରିବେଶ ସଚେତନତା, ସ୍ୱାସ୍ଥ୍ୟ ଅଭିଯାନ, ବିପର୍ଯ୍ୟୟ ସହାୟତା ଏବଂ ଅବହେଳିତ ସମ୍ପ୍ରଦାୟ ପାଇଁ ସମର୍ଥନକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ପ୍ଲାଟଫର୍ମ ବ୍ୟବହାର କରିଛନ୍ତି। ସଙ୍କଟ ସମୟରେ ଅନ୍ଲାଇନ୍ ସ୍ୱରଗୁଡ଼ିକ ରକ୍ତଦାନ ଅଭିଯାନକୁ ପ୍ରୋତ୍ସାହନ ଦେଇଛନ୍ତି। ରିଲିଫ ପ୍ରୟାସ ପାଇଁ ପାଣ୍ଠି ସଂଗ୍ରହ କରିଛି ଏବଂ ଜୀବନ ରକ୍ଷାକାରୀ ସୂଚନା ପ୍ରସାର କରିଛି। ମାନସିକ ସ୍ୱାସ୍ଥ୍ୟ, ସଚେତନତା ଏବଂ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରୁଥିବା ଅଭିଯାନଗୁଡ଼ିକ ଡିଜିଟାଲ ପକ୍ଷ ସମର୍ଥନ ମାଧ୍ୟମରେ ମଧ୍ୟ ଶକ୍ତି ହାସଲ କରିଛି। ଏହି ଉଦାହରଣଗୁଡ଼ିକ ଦର୍ଶାଏ ଯେ ଦାୟିତ୍ୱ ଦ୍ୱାରା ପରିଚାଳିତ ହେଲେ ପ୍ରଭାବ ସାମାଜିକ ମଙ୍ଗଳର ଏକ ମୂଲ୍ୟବାନ ଉପକରଣ ହୋଇପାରେ। ତଥାପି ଏହି ଘଟଣାର ଅନ୍ଧକାର ଦିଗକୁ ଅଣଦେଖା କରାଯାଇପାରିବ ନାହିଁ। ଦୃଶ୍ୟ ମାନ୍ୟତା, ସଂଲଗ୍ନତା ଏବଂ ଆୟ ପାଇଁ ପ୍ରତିସ୍ପର୍ଦ୍ଧାରେ କେତେକ ବ୍ୟକ୍ତି ଅତିରଞ୍ଜନାତ୍ମକ ଓ ଆକର୍ଷଣୀୟ କଥାବାର୍ତ୍ତାକୁ ଆଶ୍ରୟ କରନ୍ତି। ସେମାନେ ଅର୍ଦ୍ଧସତ୍ୟ, କଟାଛାଟା ଭିଡ଼ିଓ, ଉତ୍ତେଜକ ମନ୍ତବ୍ୟ କିମ୍ବା ଯାଞ୍ଚ ନ ହୋଇଥିବା ଦାବିକୁ ସେୟାର କରନ୍ତି, କାରଣ ବିବାଦ ସର୍ବଦା ଦୃଷ୍ଟି ଆକର୍ଷଣ କରିଥାଏ। କ୍ରୋଧ ଏବଂ ଉତ୍ତେଜନା ଏବେ ଲାଭଜନକ ହୋଇପାରିଛି ଏବଂ ଲୋକଙ୍କ ଭାବନାକୁ ଛୁଇଁଥିବା ପୋଷ୍ଟଗୁଡ଼ିକୁ ଆଲଗୋରିଦମ୍ ବେଶୀ ଦେଖାଏ, ଯାହାଫଳରେ ଭୁଲ ସୂଚନାରେ ଦ୍ରୁତ ପ୍ରସାର ହୋଇଥାଏ। ଯେତେବେଳେ ଧାର୍ମିକ ଓ ଆଞ୍ଚଳିକ ଭାଷାଗତ କିମ୍ବା ସାଂସ୍କୃତିକ ପରିଚୟକୁ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରାଯାଏ, ସେତେବେଳେ ବିପଦ ଆହୁରି ବଢ଼ିଯାଏ। ଆସ୍ଥା ଓ ବିଶ୍ୱାସକୁ ଅପମାନ କରିବା, ପରମ୍ପରାକୁ ଉପହାସ କରିବା କିମ୍ବା ସମ୍ପ୍ରଦାୟ ମଧ୍ୟରେ ସନ୍ଦେହ ପ୍ରସାର କରିବା ପାଇଁ ଡିଜାଇନ୍ କରାଯାଇଥିବା ପୋଷ୍ଟଗୁଡ଼ିକ ଡିଜିଟାଲ ଦୁନିଆଠାରୁ ବହୁ ଦୂରରେ ଉତ୍ତେଜନା ସୃଷ୍ଟି କରିପାରେ। ଏକ ହେରଫେର କରାଯାଇଥିବା ଭିଡ଼ିଓ, ଏକ ଭ୍ରମାତ୍ମକ କ୍ୟାପସନ୍ କିମ୍ବା ଏକ ମନଗଢ଼ା କାହାଣୀ ରାତାରାତି ଲୋକଙ୍କ ମନରେ କ୍ରୋଧ ସୃଷ୍ଟି କରିପାରେ। ଅନେକ ସମୟରେ ଦେଖାଯାଇଛି ଯେ ବିଭିନ୍ନ ସମାଜରେ ଅନେକ କ୍ଷେତ୍ରରେ ଅନ୍ଲାଇନ୍ ଗୁଜବକୁ ନେଇ ପ୍ରତିବାଦ, ସଂଘର୍ଷ ଏବଂ ସମ୍ପ୍ରଦାୟ ମଧ୍ୟରେ ବିଶ୍ୱାସ ଭାଙ୍ଗିବାର ମୂଳ କାରଣ। ସ୍କ୍ରିନ୍ ଆଭାସୀ ହୋଇପାରେ, କିନ୍ତୁ ପରିଣାମ ଅତ୍ୟନ୍ତ ଦୁଃଖଦାୟକ। ଏହି ପ୍ରସଙ୍ଗକୁ ଅଧିକ ଚିନ୍ତାଜନକ କରୁଥିବା ବିଷୟ ହେଉଛି ସୋସିଆଲ ମିଡ଼ିଆର ଗତି ଏବଂ ପରିଣାମ। କର୍ତ୍ତୃପକ୍ଷ କିମ୍ବା ତଥ୍ୟ ଯାଞ୍ଚକାରୀଙ୍କ ପ୍ରତିକ୍ରିୟା ପୂର୍ବରୁ ଏକ ବିଭାଜନକାରୀ ବାର୍ତ୍ତା ସହର ଏବଂ ସୀମାନ୍ତ ଅତିକ୍ରମ କରିପାରେ। ସତ୍ୟ ସାମ୍ନାକୁ ଆସିବା ପୂର୍ବରୁ କ୍ଷତି ହୋଇଯାଇଥାଏ ଏବଂ ଭୁଲ କଥାଠାରୁ ସଠିକ୍ ସୁଧାରିବାକୁ ସେତେ ଧ୍ୟାନ ମିଳିନଥାଏ। ଏହି ଅସନ୍ତୁଳନ ଘୃଣା ପାଇଁ ଉଭୟ ଯୁକ୍ତି ଅପେକ୍ଷା ଦ୍ରୁତ ଗତିରେ ପ୍ରସାରିତ ହେବାରେ ସହାୟକ ହୁଏ। ତେଣୁ ଏସବୁ ପାଇଁ ସୋସିଆଲ ମିଡ଼ିଆ ପ୍ରଭାବକମାନେ ପ୍ରଥମେ ଦାୟୀ। ଯେଉଁମାନେ ଦର୍ଶକଙ୍କୁ ନିୟନ୍ତ୍ରଣ କରନ୍ତି ସେମାନେ ତଥ୍ୟ ଯାଞ୍ଚ କରିବା ଉଚିତ, ବେପରୁଆ ମନ୍ତବ୍ୟ ଏଡ଼ାଇବା ଉଚିତ ଏବଂ ବୁଝିବା ଉଚିତ ଯେ ତାଙ୍କ ଦ୍ୱାରା ବ୍ୟବହାର ଶବ୍ଦଗୁଡ଼ିକ ସକାରାତ୍ମକ ପ୍ରଭାବ ପକାଇପାରେ କିମ୍ବା କ୍ଷତି କରିପାରେ। ସ୍ୱାଧୀନତାର ସହ ମତ ପ୍ରକାଶ କରିବା ଏକ ଗଣତାନ୍ତ୍ରିକ ଅଧିକାର, କିନ୍ତୁ ଏହାର ଅର୍ଥ ଦ୍ୱେଷ ଭଡ଼କାଇବା କିମ୍ବା ଶାନ୍ତିକୁ ଭଙ୍ଗ କରିବାର ସ୍ୱାଧୀନତା ନୁହେଁ। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକୁ ମଧ୍ୟ ସେମାନଙ୍କର ଦାୟିତ୍ୱ ଗ୍ରହଣ କରିବାକୁ ପଡ଼ିବ। ଭୁଲ ସୂଚନା, ଘୃଣାଭରା କଥା ଓ ହିଂସା ଭଡ଼କାଇବା ପାଇଁ ଥିବା ବିଷୟକୁ ଚିହ୍ନଟ କରିବା ପାଇଁ ଏକ ଦୃଢ଼ ବ୍ୟବସ୍ଥା ଆବଶ୍ୟକ। ଆଲଗୋରିଦମ୍ର ସ୍ୱଚ୍ଛତା ଏବଂ କ୍ଷତିକାରକ ବିଷୟ ବିରୁଦ୍ଧରେ ଶୀଘ୍ର ପଦକ୍ଷେପ ନିଆଯିବା ବହୁତ ଜରୁରୀ। ସେହି ସମୟରେ ସରକାର ଏମିତି ନିୟମ କରିବା ଉଚିତ ଯାହା ଶାନ୍ତିକୁ ରକ୍ଷା କରିବ, କିନ୍ତୁ ସଠିକ୍ ଆଲୋଚନା ଓ ମତବିନିମୟକୁ ଦମନ କରିବ ନାହିଁ। ନାଗରିକମାନଙ୍କର ଭୂମିକା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ଏକ ଡିଜିଟାଲ ଜ୍ଞାନ ଥିବା ସମାଜ ଠକେଇ ବିରୁଦ୍ଧରେ ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା। ଲୋକମାନେ ଭାଇରାଲ କଥାକୁ ପଚାରିବା, ସତ୍ୟତା ଯାଞ୍ଚ କରିବା ଏବଂ ଅନ୍ଧ ଭାବରେ ଉତ୍ତେଜନାପୂର୍ଣ୍ଣ ବିଷୟବସ୍ତୁ ସେୟାର କରିବାଠାରୁ ଦୂରେଇ ରହିବା ଶିଖିବା ଉଚିତ। ପ୍ରତ୍ୟେକ ଫରୱାର୍ଡ, ରିପୋଷ୍ଟ କିମ୍ବା ମନ୍ତବ୍ୟ ସମାଜରେ ଶାନ୍ତି ବଢ଼ାଏ କିମ୍ବା ବିରୋଧ ସୃଷ୍ଟି କରେ। ଏକୋଇଶତମ ଶତାବ୍ଦୀରେ ସାମାଜିକ ଗଣମାଧ୍ୟମ ପ୍ରଭାବକଙ୍କ ବୃଦ୍ଧି ଶକ୍ତିର ପରିବର୍ତ୍ତିତ ରୂପକୁ ଦେଖାଏ। ଆଜିର ଦିନରେ ପ୍ରଭାବ ହେଉଛି ବିକେନ୍ଦ୍ରୀକୃତ, ତୁରନ୍ତ ଏବଂ ବ୍ୟକ୍ତିଗତ। ଭଲ ଭାବେ ବ୍ୟବହାର କଲେ ଏହା ଲକ୍ଷ ଲକ୍ଷ ଲୋକଙ୍କୁ ଶିକ୍ଷା ଦେଇପାରେ, ଏକତ୍ର କରିପାରେ ଓ ପ୍ରେରଣା ଦେଇପାରେ, କିନ୍ତୁ ଦାୟିତ୍ୱହୀନ ଭାବେ ବ୍ୟବହୃତ କଲେ ଏହା ସାମ୍ପ୍ରଦାୟିକଗୁଡ଼ିକୁ ଭାଗ କରିଦେଇପାରେ,
ଓ ସାଧାରଣ ଲୋକ

0: କଳର୍ଚ୍ଚନକୁ ଖରାପ କରିଦେଇପାରେ। ସମାଜ ଆଗରେ ପସନ୍ଦ ସ୍ପଷ୍ଟ ଏହା ଲୋକଙ୍କ ମଧ୍ୟରେ ଏକ ସେତୁ ହେବ କିମ୍ବା ଶାନ୍ତି ବିରୁଦ୍ଧରେ ଏକ ଅସ୍ତ୍ର। ଏ ପସନ୍ଦ ଆମ ଅନ୍ଲାଇନ୍ ସଂସ୍କୃତି ସହ ଆମ ସମୟର ନୈତିକ ଚରିତ୍ରକୁ ମଧ୍ୟ ଗଢ଼ିବ।
1: ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ କିଛି ଭକ୍ତି ଗୀତ। ପ୍ରଥମେ ଆସନ୍ତୁ ଶୁଣିବା କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ କଣ୍ଠରୁ ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ଭାରତୀ କୃଷ୍ଣ।

0: ଶୁଣୁଛ, ଭାବୁଛି ଆମ ବିଜନେସଟା ଆଉ ଟିକେ ବଢେଇଲେ କେମିତି ହୁଅନ୍ତା?
1: ତମକୁ କିଏ ଅଟକଉଛି କି?
0: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
1: ମୋଠୁ ଆଉ କାହାଠୁ?
0: ତମଠୁ। ଆଚ୍ଛା ତାହେଲେ କୁହ।
1: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱାର୍କ ଦେଶର ସବୁଆଡ଼େ ଅଛି।
0: ସେଥିରେ ମୋର କ'ଣ ଲାଭ ହେବ?
1: ଦେଖ, ଲାଭ ଅଛି ହିଁ ଅଛି। ଯେଉଁ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ହେବ।
0: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
1: ଖୁବ୍ ସହଜ, ମୁଁ କହୁଛି। ପ୍ରଥମେ ଟେଲିଫୋନ୍ ନମ୍ବର ନୋଟ୍ କର, 870-001-4242।
0: ଆଚ୍ଛା, 870-001-4242। ଏବେ ଫୋନ୍ ଲଗାଉଛି, 870-001-4242।

କାର୍ଯ୍ୟକ୍ରମର ପ୍ରଥମ ଗୀତରେ କଣ୍ଠଶିଳ୍ପୀ ସୁରେଶ ବାଡ଼କର, ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ବିକାଶ ଶୁକ୍ଲା।

ପରବର୍ତ୍ତୀ ଭଜନ ଓମ୍ ନମଃ ଶିବାୟ। କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି, ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ଭାରତୀ କୃଷ୍ଣ।

ପ୍ରଚାର କଲୁ କେତୋଟି ଭକ୍ତି ଗୀତ ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡମିସନ୍ ନର୍ସରୀ ଠାରୁ କ୍ଲାସ୍ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷା ନିକେତନ, ମୋବାଇଲ ନମ୍ବର 9937328280।
1: ଜନର ଜୀବନ ସଚେତନତା ବିଜ୍ଞାପନ। ଗୋଟିଏ ମଣିଷର ପ୍ରକୃତ ପରିଚୟ ନିଜ ଚିନ୍ତା, ଚେତନା, କର୍ମ ଏବଂ ବ୍ୟବହାରରୁ ପ୍ରାପ୍ତ କରିଥାଏ। ଏଥିନିମନ୍ତେ ଜାତି, ଧର୍ମ, ବର୍ଣ୍ଣର ଆବଶ୍ୟକତା ନାହିଁ।
2: ନର୍ସରୀରୁ କ୍ଲାସ୍ 5 ପର୍ଯ୍ୟନ୍ତ ଇଂଲିଶ ମିଡିୟମ୍ ପିଲାଙ୍କୁ ଆପଣମାନେ ଟ୍ୟୁସନ୍ ଦେବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଆପଣଙ୍କ ନିକଟସ୍ଥ ଚୁନି ଟ୍ୟୁଟୋରିଆଲକୁ। ମୋବାଇଲ ନମ୍ବରଟି ହେଲା 9040276606। ଠିକଣାଟି ହେଲା EY249, ସେକ୍ଟର 20।
3: ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତରେ କଣ୍ଠଶିଳ୍ପୀ ଅଧିରଥ କୁମାର ଚକ୍ରବର୍ତ୍ତୀ, ଗୀତ ରଚନା ସୁରେଶ କୁମାର ଦାସ।

0: ଶୁଣୁଛ, ଭାବୁଛି ଆମ ବିଜନେସଟା ଆଉ ଟିକେ ବଢେଇଲେ କେମିତି ହୁଅନ୍ତା?
1: ତମକୁ କିଏ ଅଟକଉଛି କି?
0: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
1: ମୋଠୁ ଆଉ କାହାଠୁ?
0: ତମଠୁ। ଆଚ୍ଛା ତାହେଲେ କୁହ।
1: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱର୍କ ଦେଶର ସବୁଆଡ଼େ ଅଛି।
0: ସେଥିରେ ମୋର କ'ଣ ଲାଭ ହେବ?
1: ଦେଖ, ଲାଭ ଅଛି ହିଁ ଅଛି। ଯେଉଁ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ହେବ।
0: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
1: ଖୁବ୍ ସହଜ, ମୁଁ କହୁଛି। ପ୍ରଥମେ ଟେଲିଫୋନ୍ ନମ୍ବର ନୋଟ୍ କର, 870-001-4242।
0: ଆଚ୍ଛା, 870-001-4242। ଏବେ ଫୋନ୍ ଲଗାଉଛି। 870-001-4242।

0: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆମର 102.6 FM ଆକାଶବାଣୀ ରାଉରକେଲାର ହେଲୋ ରାଉରକେଲା କାର୍ଯ୍ୟକ୍ରମକୁ। ତେବେ ଶ୍ରୋତା ବନ୍ଧୁ, ଆଉ ଡେରି ନକରି ଆସନ୍ତୁ ନେଇଯିବା ଆଜିର ପ୍ରଥମ କଲ୍ଟିକୁ। ନମସ୍କାର, ଆପଣଙ୍କୁ ଆମ ହେଲୋ ରାଉରକେଲା କାର୍ଯ୍ୟକ୍ରମକୁ ସ୍ୱାଗତ।
1: ନମସ୍କାର, ମୁଁ ନିର୍ମଳ କୁମାର ଦାସ, ରାଉରକେଲାରୁ କହୁଥିଲି, ଏଫଟି ଚୌଧୁରୀ।
0: ଆପଣ କ'ଣ କରନ୍ତି?
1: ମୁଁ ପ୍ରାଇଭେଟ କାମ କରେ। ଆଜ୍ଞା,
0: ପ୍ରାଇଭେଟରେ କାମ କରନ୍ତି?
1: ତେବେ କମ୍ପ୍ୟୁଟର ରିଲେଟେଡ୍ କାମ।
0: ଆଜ୍ଞା, ଆମର ଆକାଶବାଣୀ ରାଉରକେଲାର 90 ବର୍ଷ ପୂର୍ତ୍ତି ହେବାକୁ ଯାଉଛି।
1: ଆଜ୍ଞା ଆଜ୍ଞା,
0: ତେବେ ସେ ବିଷୟରେ ଆପଣ କ'ଣ କହିବେ?
1: ମୁଁ ତ ସର୍ବପ୍ରଥମେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଜଣାଇବି। ଏତେ ବଡ଼ ଉପଲବ୍ଧି ହେଇଛି ଆମ ଆକାଶବାଣୀର, ଆଉ ଏତେ ବର୍ଷ ପରେ ତା କଣ୍ଟିନ୍ୟୁସ୍ କରୁଛି, ସେଟା ବି ଲୋକଙ୍କ ପାଇଁ ଗୋଟେ ବହୁତ ସୁନ୍ଦର ଆଭାସ ରହିବ ନିଶ୍ଚିନ୍ତ ଭାବରେ। ଆଉ ଏତେ ତ ଅଲ୍ ଇଣ୍ଡିଆ ରେଡିଓ ଆପଣଙ୍କର ଯାହାକି 591 ଷ୍ଟେସନ ପହଞ୍ଚାଣ କରେ, ଯାହା ଭାରତର 98% ଜନସଂଖ୍ୟା ପାଖକୁ ପହଞ୍ଚିପାରେ, ଆଉ ଏହା 23 ଭାଷା ଏବଂ 146 ଉପଭାଷାରେ ପ୍ରସାରିତ ହୁଏ, ଯାହା ସାରା ଦେଶର ସଫଳତାକୁ ଗୁରୁତ୍ୱପୂର୍ଣ୍ଣ ସୂଚନା, ଆଞ୍ଚଳିକ ସଂସ୍କୃତି ଏବଂ ମନୋରଞ୍ଜନ ପ୍ରଦାନ କରେ। ଯାହାର ବିବର୍ତ୍ତନ ହେଇଥିଲା ଆପଣଙ୍କର 1927 ମସିହାରେ ପ୍ରାୟ, ଆଉ 1936 ମସିହାରେ ବୋଧେ ଆପଣଙ୍କର ଅଲ୍ ଇଣ୍ଡିଆ ରେଡିଓ ନାମରେ ଏହାକୁ ଆକାଶର ସ୍ୱର ପ୍ରଫେସର ଏମ୍ବି ଗୋପାଳ ସ୍ୱାମୀ ଦ୍ୱାରା ଏହା ପ୍ରଭାବିତ ହୋଇଥିଲା। 1956 ମସିହାରେ ସଂଗଠନ ଦ୍ୱାରା ଆନୁଷ୍ଠାନିକ ଭାବରେ ଗ୍ରହଣ କରାଯାଇଥିଲା ବୋଧେ।
0: ଆଜ୍ଞା ଆଜ୍ଞା,
1: ବହୁତ ବଡ ଉପଲବ୍ଧି, ଆଉ ଏଇଟା ଆମର ଗୋଟେ ଐତିହ୍ୟ କହିଲେ ଅତ୍ୟୁକ୍ତି ହବ ନାହିଁ, କାରଣ ଏହା ଆମ ଭାରତର ସଂସ୍କୃତିକୁ ଗୋଟେ ରକ୍ଷା ହେଇପାରିଛି। ଯେତେ ପ୍ରକାର ମାନେ ପରିବର୍ତ୍ତନ ହେଇଛି ଆଜିକାଲି ଦୁନିଆରେ, ସବୁ ପ୍ରାୟ ବିଲୁପ୍ତ ହେଇଗଲାଣି, ଏହା ଗୋଟେ ଏପରି ମାନେ ପରିକଳ୍ପନା ଯାହା ଅବିସ୍ମରଣୀୟ, ଆଉ ସମସ୍ତଙ୍କ ପାଖକୁ ଏହା ପହଞ୍ଚି ପାରୁଛି। ସବୁ ପ୍ରକାରର ଗାଁରେ ଯୋଉଠିକି ମାନେ ଆଲୋକର ବି ଏବେ ବି କିଛି ଅପ୍ରାନ୍ତ ଜିଲ୍ଲାରେ ଗାଁରେ କୌଣସି ଆଲୋକର ସୁବିଧା ନାହିଁ, ସେଠି ମଧ୍ୟ ଆପଣଙ୍କର ରେଡିଓ ମାଧ୍ୟମରେ ବାର୍ତ୍ତା ପହଞ୍ଚି ପାରୁଛି। ସେମାନେ ଆଜି ବି ସମୟ ଜାଣିପାରୁଛନ୍ତି, ଆଜି ବି ତାଙ୍କର ଇଚ୍ଛା ମୁତାବକ ସବୁ କିଛି ଶୁଣିପାରୁଛନ୍ତି। ଶ୍ରୋତାମାନଙ୍କ ପାଇଁ ଏହା ଗୋଟେ ବହୁତ ବଡ଼ ମାନେ ଶୁଭ ସଂକେତ, ଆଉ ବହୁତ ଭଲ ଲାଗିଲା। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଯେ ଆପଣମାନେ ଏହାକୁ ଏପରି ଭାବରେ ପରିଚାଳନା କରିଯାଇଛନ୍ତି, ଆଗକୁ ବି ମଧ୍ୟ ପରିଚାଳନା ହଉ, ଆଉ ଏହା ଗୋଟେ ମାଇଲ ଖୁଣ୍ଟ ତିଆରି ବିଷୟରେ।
0: ଆପଣଙ୍କୁ ବି ବହୁତ ବହୁତ ଅଭିନନ୍ଦନ ଏବଂ ଧନ୍ୟବାଦ ନିର୍ମଳ ବାବୁ, ଆପଣ ଏତେ ବଢ଼ିଆ ସୂଚନା ଆମ ଆକାଶବାଣୀ ବିଷୟରେ ପ୍ରଦାନ କଲେ, ଆଉ ଏତିକି ସବୁ ମନେ ରଖିଛନ୍ତି ସେଇଟା ବହୁତ ବଡ଼ କଥା। ତେବେ ଆପଣ ଆକାଶବାଣୀ କେବେଠୁ ଶୁଣିଲେଣି?
1: ଆମେ ତ ଛୋଟ ବେଳୁ ଶୁଣି ଆସୁଛୁ ଆଜ୍ଞା, ଯେବେଠୁ ଜନ୍ମ ହେଇଛୁ, ମୁଁ ତ 1978ରେ ଜନ୍ମ, ଆମ ଘରେ ହିଁ ରେଡିଓ ବସିଥିଲା, କାରଣ ଆଗରୁ ଏତେ ମାନେ ଯୋଗାଯୋଗର ସଂଯୋଗ ନଥିଲା, ସେଥିପାଇଁ ରେଡିଓ ମାଧ୍ୟମରେ ହିଁ ଆମେ ସବୁ ଜାଣୁଥିଲୁ। ବାପା ଆମର ଯେତେବେଳେ ଡ୍ୟୁଟି ଯାଆନ୍ତି ସେତେବେଳେ ରେଡିଓ ଟାଉନ୍ ହୁଏ, ଆକାଶବାଣୀ ଏତିକି ସମୟ ହେଲା, ଆଉ ବିବିଧ ଭାରତୀ ଆରମ୍ଭ ହେଲା, ତାର ଯୋଉ ସକାଳର ସଙ୍ଗୀତରେ ଲୋକଙ୍କର ମାନେ ନିଶ୍ରା ଖୋଲୁଥିଲା। ତାପରେ ଆମେ ସେଇ ସମୟରେ ସବୁ ଟାଇମ୍ ଜାଣିପାରୁଥିଲୁ, ମାନେ ଏଇ ସମୟରେ ଏତିକି ସମୟ ବାଜିଲା, ଏଇ ସମୟରେ ମାନେ ରେଡିଓ ମାଧ୍ୟମରେ ହିଁ ଯଦି ଜଣେ ସମୟକୁ ବି ଜାଣିନଥିବ, ସେଇ ସମୟରେ ଯଦି କାନରେ ପଡିଲା ଯେ ଏତିକି ସମୟ ହେଲାଣି, ତ ସେ ବି ଗୋଟେ ମାନେ ଭଲ ଇଏ ଥିଲା ସେ ସମୟରେ। ଆମେ ସେବେଠୁ ଶୁଣି ଆସୁଛୁ, ଆଉ ଆଜି ପର୍ଯ୍ୟନ୍ତ ମଧ୍ୟ ଶୁଣୁଛୁ, କାରଣ ଏଇଟା ସବୁ ପ୍ରକାରର ମନଛୁଆ ଗୀତ ବି ଦିଏ, ତାପରେ ବିଭିନ୍ନ କୃଷିଭିତ୍ତିକ କାର୍ଯ୍ୟକ୍ରମ ଗୁଡିକ ଦିଏ, ଯାହା କୃଷକମାନଙ୍କ ପାଇଁ ବହୁତ ଉପଲବ୍ଧି ହୁଏ, ମାନେ ତାଙ୍କର କୃଷି କାର୍ଯ୍ୟ ତାହାକୁ ସହଜ ହୁଏ, ଆଉ ସବୁ ପ୍ରକାର ଭାଷା ଆଞ୍ଚଳିକ ଭାଷାରେ ଯେହେତୁ ବହୁ ପ୍ରକାର ଆଞ୍ଚଳିକ ଭାଷା ଆମର ଅଛି, ସବୁ ଭାଷାରେ ସମସ୍ତଙ୍କ ପାଖକୁ ଏହା ପହଞ୍ଚିପାରେ, ସେଇଟା ଗୋଟେ ବହୁତ ବହୁତ ସୁନ୍ଦର ଜିନିଷ।
0: ବହୁତ ବଢ଼ିଆ କଥା ଆପଣ କହିଲେ ନିର୍ମଳ ବାବୁ। ତେବେ ଆଜିର ହେଲୋ ରାଉରକେଲା କାର୍ଯ୍ୟକ୍ରମରେ କୋଉ ଗୀତ ଶୁଣିବେ? କୋଉ ଫିଲ୍ମ ଜାଣିଛନ୍ତି କି?
1: ଆମର ଯେତେ ସାଙ୍ଗସାଥି ଯେତେ ବି ଶ୍ରୋତା ଅଛନ୍ତି, ଯୋଉମାନେ ବି ସବୁବେଳେ ରେଡିଓ ଶୁଣୁଛନ୍ତି, ସମସ୍ତଙ୍କ ପାଇଁ ଗୋଟେ,
0: ତେବେ ଆସନ୍ତୁ ଶୁଣିବା ଆପଣଙ୍କ ପସନ୍ଦରେ ଏଇ ସୁନ୍ଦର ଗୀତଟି।
1: ଧନ୍ୟବାଦ,
0: ନମସ୍କାର।

0: ହ୍ୟାଲୋ ରାଉରକେଲା,
1: ହ୍ୟାଲୋ ରାଉରକେଲା ଆଜ୍ଞା ନମସ୍କାର
0: ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଆଜ୍ଞା, ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ। ଆଜ୍ଞା,
0: ଆଉ ସୁବନ ଭାଇ କେମିତି ଅଛନ୍ତି ଆପଣ?
1: ମୁଇଁ ତ ବଢ଼ିଆ ଅଛେ ଆଜ୍ଞା, ଆପଣଙ୍କ ସାଙ୍ଗେ ଆଗରୁ କଥା ବି ଲାଗିଛେ ଆଜ୍ଞା, ଆପଣ କେନ୍ତା ଅଛନ୍ କହୁନ୍ ତ।
0: ମୁଁ ବି ବହୁତ ବଢ଼ିଆ ଅଛି। ଆଉ ଆପଣ ଜାଣିଛନ୍ତି କି ନାହିଁ, ଆମର
1: ଆଜ୍ଞା
0: ଆକାଶବାଣୀର 90 ବର୍ଷ ପୂରଣ ହେଉଛି।
1: ଆଜ୍ଞା, ଆମର ଯେ 90 ବର୍ଷ ପୁରା ହେଲା ଆଜ୍ଞା, ସେଥିଲାଗି ତ ପ୍ରଥମେ ରାଉରକେଲା ଆକାଶବାଣୀର ସମସ୍ତ କର୍ମକର୍ତ୍ତା ମହାଶୟ ମହାଶୟଙ୍କୁ ତ ମୁଇଁ ପହିଲା ଶୁଭେଚ୍ଛା ଓ ଅଭିନନ୍ଦନ ଜଣଉଛେ ଆଜ୍ଞା।
0: ଆପଣ ତରଫରୁ ବି ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ।
1: ଆଉ 90 ବରଷ ଭିତରେ ଆମେ ଯେତିକି ବରଷ ବି ଆଜ୍ଞା ଆକାଶବାଣୀ ସହିତ ଜଡ଼ିତ ଅଛୁ ଆଜ୍ଞା, ଯେ 25 ବରଷ ହେଲା କି 30, ମୁଇଁ ତ ଆଜ୍ଞା 25-30 ବରଷ ଖଣ୍ଡ ହେଲାନ ଜଡ଼ିତ ଅଛେ।
0: ଆଜ୍ଞା ଆଜ୍ଞା,
1: ସେତ୍କି ଭିତରେ ଆଜ୍ଞା ମୁଇଁ ଆକାଶବାଣୀ ନ ବହୁତ କିଛି ଶିଖି ପାରିଛେ, ଜାଣି ପାରିଛେ, ମୋର କାମରେ ବି ଲଗେଇ ପାରିଛେ ଆଜ୍ଞା।
0: ଆଜ୍ଞା, ତେବେ ଆଜିର ହେଲୋ ରାଉରକେଲା କାର୍ଯ୍ୟକ୍ରମରେ କୋଉ ଗୀତ ଶୁଣିବେ?
1: ସେ ଦେବେ ଆମର ରାମ ତେରି ଗଙ୍ଗା ମୈଲ ଯେନ୍ତା ଲତା ମଙ୍ଗେଶ୍କର ଗେଇଛନ୍, ଏକି ମୀରା ଏକି ରାଧା, ସେ ଗୀତଟା ଦେଇଦେବେ ଆଜ୍ଞା।
0: ଠିକ୍ ଅଛି, ଏ ଗୀତକୁ କାହାକୁ ଡେଡିକେଟ୍ କରିବେ?
1: ଗୀତଟା ତ ଡେରିକେଟ୍ ଆପଣଙ୍କୁ ଆଜ୍ଞା,
0: ବହୁତ ବହୁତ ଧନ୍ୟବାଦ।
1: ତାର ସାଙ୍ଗେ ଆମର ଶ୍ରୋତା ମାନେ ତ ବହୁତ ଅଛନ୍,
0: ଆଜ୍ଞା
1: ନାଁ ଟିକେ ନେମା ଆଜ୍ଞା ସମସ୍ତଙ୍କର।
0: ନିଅନ୍ତୁ, ନାଁ ନିଅନ୍ତୁ।
1: ହରେଶ କୁମାର ପରୁଆ, ଯଶୋଦନ ପାଇକ, କରମସାନୀ ସାହୁ, ଚୈତନ୍ୟ ପଟେଲ, ନାଗୁ ପାତ୍ର, ଚିତ୍ରସେନ ସବର, ଶ୍ୟାମ ସାଗର ସାହୁ, ଲକ୍ଷ୍ମୀନାରାୟଣ ବାଘ, ରାଧାକାନ୍ତ ଭୋଇ, ଭକ୍ତଚରଣ ଭୋଇ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଜୟଗୋପାଳ ବେହେରା, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ରେମଣ୍ଡର ବଡ଼ ଭାଇ ଲିଙ୍ଗରାଜ ମେହେର, ସତ୍ୟଭାମ ମେହେର, ଆର୍ ଭଉଣୀମାନେ ଅଛନ୍ ସ୍ୱର୍ଣ୍ଣ ପ୍ରଭା।

0: ହ୍ୟାଲୋ ରାଉରକେଲା,
1: ନମସ୍କାର ସାର୍।
0: ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। କିଏ କହୁଥିଲେ?
1: ଆଜ୍ଞା ଶଶିଭୂଷଣ କ'ଣ କହୁଥିଲେ? ରୋହନ ମାଲ କର୍ଣ୍ଣାଗର ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ।
0: ତେବେ ଶଶିଭୂଷଣ ବାବୁ, ଆପଣ ଜାଣିଛନ୍ତି କି ନାହିଁ, ଆମର ଆକାଶବାଣୀକୁ 90 ବର୍ଷ ପୂରଣ ହେଉଛି।
1: ଆଜ୍ଞା ହଁ ଜାଣିଛି ସାର୍।
0: ତେବେ ଏଇ 90 ବର୍ଷ ପୂରଣରେ ଆପଣଙ୍କ ଅନୁଭୂତି କ'ଣ? ଆପଣ କେବେଠୁ ରେଡ଼ିଓ ଶୁଣିଲେଣି?
1: ମୁଁ ସାର୍ 2009ରୁ ପ୍ଲସ୍ ଟୁ ପଢ଼ୁଥିଲି, ସେଇ ଟାଇମ୍ରେ ମୁଁ ଶୁଣୁଛି।
0: ଆଚ୍ଛା,
1: ସେତେବେଳେ ତ ଆମର ଏଇ ଏୟାର ଆମର ନିଜ ଏୟାରରେ ଦେଉନଥିଲା, ଏପ୍ସ ମାଧ୍ୟମରେ
0: ଆଜ୍ଞା
1: ଖାଲି ବଲାଙ୍ଗୀର ଷ୍ଟେସନ କେବଳ ଆମେ ଟିକେ ଶୁଣିପାରୁଥିଲୁ।
0: ଆଜ୍ଞା ଆଜ୍ଞା, ଆପଣଙ୍କ ଭାଷାରେ ରେଡ଼ିଓ ଶୁଣୁଥିଲେ, କେମିତି
1: ଆଜ୍ଞା
0: କ'ଣ ଲାଗୁଥିଲା, କେମିତି, କେତେ
1: ହଁ
0: ଉତ୍କଣ୍ଠା ଥିଲା?
1: ରେଡ଼ିଓ ରେଡ଼ିଓ ଶୁଣିବା ବହୁତ ମଜା ସାର୍। ଆମେ ଗୋଟେ ସେ ମଲ୍ଟିପ୍ଲାଏ ବୋଲି ଯେନ୍ଟାକି ଆମେ କାମ ବି କରିପାରୁଥିବା, ରେଡ଼ିଓ ବି ଶୁଣିପାରୁଥିବା।
0: ଆଜ୍ଞା ଆଜ୍ଞା, ତେବେ ସେତେବେଳେ କ'ଣ କ'ଣ କାର୍ଯ୍ୟକ୍ରମ ଆପଣ ଶୁଣୁଥିଲେ ବଲାଙ୍ଗୀର ଷ୍ଟେସନରୁ?
1: ବଲାଙ୍ଗୀର ଷ୍ଟେସନ ଚାଷବାସ ଶୁଣୁଥିଲୁ, ତା ପନି କାର୍ଯ୍ୟକ୍ରମ ହେଉଥିଲା, ଚିଠି ପତ୍ର କାର୍ଯ୍ୟକ୍ରମ, ତା ଅନୁରୋଧରେ ଗୀତ ଦେଉଥିଲା,
0: ଆଜ୍ଞା,
1: ଆଉ ଯୁବବାଣୀ ଶୁଣୁଥିଲୁ।
0: ବହୁତ ବଢ଼ିଆ। ତାହେଲେ କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ କେଉଁ ଗୀତ ଶୁଣିବେ?
1: ସୌଦାଗର ଟାଇଟିଲ ସଙ୍ଗ ପାଇଁ ନା ଟିକେ ଡେଡିକେଟ୍ କରିବାକୁ ଚାହୁଁଛି ତ।
0: ହଁ ହଁ, ନା ଗୁଡ଼ା କୁହନ୍ତୁ।
1: ଆକାଶବାଣୀ ସମସ୍ତ ଶ୍ରୋତାମାନଙ୍କୁ ମୋର ଡେଡିକେଟ୍, ଆଉ ଆପଣଙ୍କୁ ବି ମଧ୍ୟ, ଆଉ ମୋ ପୁତ୍ରା ଅଛନ୍ତି ମଧୁପ୍ରିସ ନାରାୟଣ କୁଅର,
0: ଆଜ୍ଞା,
1: ହଲିକେଶ ନାରାୟଣ କୁଅର, ଝିଆରୀ ସୁଜାତା କିଶୋରୀ କୁଅର।
0: ଠିକ୍ ଅଛି, ସମସ୍ତଙ୍କୁ ଡେଡିକେଟ୍ କରିଦେଉଛୁ। ଆସନ୍ତୁ ଶୁଣିବା ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତଟି।
1: ଆଜ୍ଞା ନମସ୍କାର।
0: ନମସ୍କାର।

0: ହ୍ୟାଲୋ ରାଉରକେଲା,
1: ହ୍ୟାଲୋ ଦାଦା, ନମସ୍କାର।
0: ଆପଣଙ୍କୁ ବି ପ୍ରତି ନମସ୍କାର। କିଏ କହୁଥିଲେ?
1: କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ ପଲ୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡିରୁ କହୁଥିଲି।
0: କେବେଠୁ ଆମର ଆକାଶବାଣୀ ଶୁଣୁଛନ୍ତି?
1: ମୁଁ ପ୍ରାୟ ହେଲା ମୋତେ 7-8 ବର୍ଷ ହେଲା ମୁଁ ରାଉରକେଲା କାର୍ଯ୍ୟକ୍ରମଟି ଶୁଣୁଛି।
0: ନା, ରାଉରକେଲା ସିନା ଆପଣ 7-8 ବର୍ଷ ହେଲାଣି ଶୁଣିଲେଣି, କିନ୍ତୁ ଆକାଶବାଣୀ କେବେଠୁ ଶୁଣିଲେଣି?
1: ମାନେ ମୋର ଯେତେବେଳେ ମୋର ଜେଜେବାପା ମାନେ ଶୁଣୁଥିଲେ, ଜେଜେବାପା ମା ମାନେ ଶୁଣୁଥିଲେ, ସେତେବେଳେ ଛାଡ଼ିଦେଲେ,
0: ଆଜ୍ଞା,
1: ତାପରେ ଯେଦିନ ଥିଲା ମୁଁ ଶୁଣିଲି।
0: 2026ରେ ଆକାଶବାଣୀକୁ 90 ବର୍ଷ ପୂରଣ ହେଉଛି।
1: ହଁ, ସେଇ କଥା ବି ଶୁଣିଛି।
0: ଶୁଣିଛନ୍ତି? ତେବେ ଏଇ 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଆପଣ କ'ଣ କହିବାକୁ ଚାହିଁବେ ଆମ ଶ୍ରୋତାମାନଙ୍କୁ?
1: ଦେଖନ୍ତୁ, ରେଡିଓ ଶୁଣି ଆସୁଛୁ, ଆମକୁ ବହୁତ ଶିକ୍ଷା ଦଉଛି, ଆମକୁ ବହୁତ ଉତ୍ସାହିତ କରୁଛି, କାରଣ ପାଣିପାଗ କଥା, ସେମାନେ ଆମର ଶିକ୍ଷା, ମା ଭଉଣୀ ମାନଙ୍କର କଥା, ମା ଭଉଣୀ ମାନେ କେମିତି ଚଳିବେ ସେଥି ବିଷୟରେ କଥା ହଉଛନ୍ତି, ନାଟକ ମଧ୍ୟ ଦିଆ ହଉଛି, ନିଶା ନିବାରଣ ପାଇଁ ମଧ୍ୟ ମନା କରାଯାଉଛି, ଏସବୁ ଇତ୍ୟାଦି ଇତ୍ୟାଦି ଜିନିଷ ଆମେ ଶିଖିବାକୁ ମିଳୁଛି ଆମକୁ। ଆଉ ରେଡିଓକୁ ମଧ୍ୟ ବହୁତ ଭଲ ପାଇବାରୁ ଆମକୁ, ଆଉ ନୂଆ ନୂଆ ଲୋକମାନେ, ନୂଆ ନୂଆ ଶ୍ରୋତା ମାନେ ମଧ୍ୟ ଆମ ସହିତ ଚିହ୍ନା ହେଉଛନ୍ତି, ଦେଶ ବିଦେଶ ଠାରୁ ଆମର ଆମର ଶ୍ରୋତା ମାନେ ଆମକୁ ଚିହ୍ନୁଛନ୍ତି ଏ ରେଡିଓ ମାଧ୍ୟମରେ। ଆଉ ରେଡିଓରେ ଆମେ ଯେତେବେଳେ ଆମେ ପଦାର୍ପଣ କଲୁ, ଆମକୁ ବହୁତ ଖୁସି ଲାଗିଲା, ଆମର ନୂତନ ଶ୍ରୋତାଟି ଆମକୁ ପାଇଲୁ, ସେଥିପାଇଁ ମତେ ବହୁତ ଖୁସି ଲାଗିଲା ଦାଦା।
0: ବହୁତ ବହୁତ ଧନ୍ୟବାଦ, ଆପଣ ଏତେ କଥା ଆମ ଆକାଶବାଣୀ ଦ୍ୱାରା ଶିଖିପାରିଲେ। ତେବେ କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ କେଉଁ ଗୀତ ଶୁଣିବେ?
1: ମତେ ଗୋଟେ ହିନ୍ଦୀ ଚଳଚ୍ଚିତ୍ରର ହେଲା ଦିଲବାଲେର ଚଳଚ୍ଚିତ୍ରର ଗୀତଟିଏ ମତେ ଦେଇଦେବେ।
0: ଦିଲବାଲେର କୋଉ ଗୀତ?
1: ଦିଲବାଲେର ମକା ମିଲେଗା ତ ହମ ବତା ଦେଙ୍ଗେ, ଏ ଗୀତଟା ଦେଇଦେବେ।
0: ଠିକ ଅଛି, ଏ ଗୀତକୁ ଆଉ କାହାକୁ ଡେଡିକେଟ୍ କରିବେ କି?
1: ଏ ଗୀତଟା ମୁଁ ସମସ୍ତ ଶ୍ରୋତାବନ୍ଧୁ ମାନଙ୍କୁ ଡେଡିକେଟ୍ କରିବି, ପ୍ରଥମେ ତ ଉପସ୍ଥାପକ ଦାଦାଙ୍କୁ ଡେଡିକେଟ୍ କରିବି,
0: ବହୁତ ବହୁତ ଧନ୍ୟବାଦ।
1: ଆଉ ତାପରେ ଆମର ଯେତେ ଶୁଣୁଥିବା ରାଉରକେଲା ଷ୍ଟେସନର ସମସ୍ତ ଶ୍ରୋତାବନ୍ଧୁ ମାନଙ୍କୁ ସମସ୍ତଙ୍କୁ ଡେଡିକେଟ୍ କରିବି।
0: ବହୁତ ବହୁତ ଧନ୍ୟବାଦ। ତେବେ ଆସନ୍ତୁ ଶୁଣିବା ଦିଲୱାଲେ କଥାଚିତ୍ରର ଏଇ ସୁନ୍ଦର ଗୀତଟି।
1: ହଁ ଦାଦା,
0: ଜୁହାର
1: ନମସ୍କାର ଦାଦା।
0: ଜୁହାର ଜୁହାର।
2: तूने सपना को हाथ लगाया, हमारी इज्जत पे हाथ डाला।
3: मामा ठाकुर, हम एक दूसरे से प्यार करते हैं।
2: सामान खींच लूंगा तेरी।
4: मामा जी,
3: अपना ये डंडा संभाल के रखिए, कोई झंडा लहराने के काम आएगा। हम आज आपके सामने अपने प्यार का ऐलान करते हैं।

0: ହ୍ୟାଲୋ ରାଉରକେଲା,
1: ହ୍ୟାଲୋ,
0: କିଏ କହୁଥିଲେ? କେଉଁଠୁ କହୁଥିଲେ?
1: ମୁଁ ରେମଣ୍ଡାରୁ ସତ୍ୟଭାମା ମ୍ୟାଡ଼ାମ କହୁଛି। ଆଜ୍ଞା ନମସ୍କାର।
0: ଆପଣଙ୍କୁ ବି ପ୍ରତି ନମସ୍କାର ସତ୍ୟଭାମା ମ୍ୟାଡ଼ାମ। ତେବେ ଆକାଶବାଣୀକୁ ଏଥର 90 ବର୍ଷ ପୂରଣ ହେଲା, ଆପଣ ଜାଣିଛନ୍ତି?
1: ହଁ ଜାଣିଛେ,
0: ଜାଣିଛନ୍ତି?
1: ହଁ
0: ତେବେ
1: ଜାଣିଛେ।
0: ଏହି 90 ବର୍ଷ ପୂର୍ତ୍ତି ଉପଲକ୍ଷେ କ'ଣ କହିବାକୁ ଚାହିଁବେ? ଆପଣ କେବେଠୁ ଆକାଶବାଣୀ ସହିତ ଯୋଡ଼ି ହେଲେଣି?
1: ଆଜ୍ଞା ମୁଁ ତ ବର୍ଷେ 2 ବର୍ଷ ହେଲା ଯୋଡ଼ି ହେଇଛି। ଆଜ୍ଞା
0: ତେବେ ଏଇ ବର୍ଷେ 2 ବର୍ଷ ଭିତରେ କ'ଣ କ'ଣ ଅନୁଭୂତି ହେଲାଣି ଆପଣଙ୍କୁ ଆକାଶବାଣୀ ଶୁଣିଲା ଦିନଠୁ?
1: ବହୁତ ଖୁସି କାର୍ଡ ଲାଗି ମିଳୁଛି। ଆଜ୍ଞା
0: ତେବେ କ'ଣ କ'ଣ କାର୍ଯ୍ୟକ୍ରମ ଆପଣଙ୍କୁ ଶିକ୍ଷା ମିଳେ କ'ଣ ସବୁ?
1: ସକାଳେ ତ ଭଜନ ବି ଶୁଣୁଛୁ ଆଜ୍ଞା, ଆଉ ନ୍ୟୁଜ୍ ମାନଙ୍କୁ ବି ସବୁ ଖବର ଜାଣି ହଉଛି।
0: ଆଜ୍ଞା ଆଜ୍ଞା, ତେବେ କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ କେଉଁ ଗୀତ ଶୁଣିବେ?
1: ଆଜି ସୈନିକ ର ଦେବି। ଆଜ୍ଞା
0: ସୈନିକ,
1: ସୈନିକ
0: ସୈନିକର କେଉଁ ଗୀତ?
1: ସୈନିକ ର ଜ୍ଞାନ ଗୀତ ହେଲେ ଦେଇଦେବି। ଆଜ୍ଞା ମୋତେ
0: ଠିକ୍ ଅଛି। ତେବେ ଏ ଗୀତକୁ କାହାକୁ ଡେଡିକେଟ୍ କରିବେ କି?
1: ମୁରଲୀ ମେହେର,
0: ଆଜ୍ଞା
1: ରବୀନ୍ଦ୍ରନାଥ ମେହେର, ସୁବଳ ସାହୁ, ଯଶବନ୍ତ ପାଇକ, ଚୈତନ୍ୟ ପଟେଲ ଆଉ ମୋ ହଜବେଣ୍ଡ।
0: ଠିକ୍ ଅଛି, ଆମେ ସମସ୍ତଙ୍କ ପାଇଁ ଆସନ୍ତୁ ଶୁଣିବା ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତଟି।
1: ନମସ୍କାର। ଆଜ୍ଞା
0: ନମସ୍କାର।

0: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷାନିକେତନ ବିଦ୍ୟାଳୟର ଆଡମିସନ୍ ନର୍ସରୀ ଠାରୁ କ୍ଲାସ୍ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷାନିକେତନ, ମୋବାଇଲ ନମ୍ବର 9937328280।
1: ଆଜ୍ଞା ହଁ, ଆପଣଙ୍କର ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟ ପାଇଁ ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ, କଣ୍ଟାକ୍ଟ ନମ୍ବର 7205730336। ନର୍ସରୀରୁ କ୍ଲାସ 5 ପର୍ଯ୍ୟନ୍ତ ଇଂଲିଶ ମିଡିୟମ ପିଲାଙ୍କୁ ଆପଣମାନେ ଟ୍ୟୁସନ ଦେବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଆପଣଙ୍କ ନିକଟସ୍ଥ ଚୁନି ଟ୍ୟୁଟୋରିଆଲକୁ। ମୋବାଇଲ ନମ୍ବରଟି ହେଲା 9040276606। ଠିକଣାଟି ହେଲା EY249 ସେକ୍ଟର 20।
2: ଜନର ଜୀବନ ସଚେତନତା ବିଜ୍ଞାପନ। ଗୋଟିଏ ମଣିଷର ପ୍ରକୃତ ପରିଚୟ ନିଜ ଚିନ୍ତା ଚେତନା, କର୍ମ ଏବଂ ବ୍ୟବହାରରୁ ପ୍ରାପ୍ତ କରିଥାଏ। ଏଥିନିମନ୍ତେ ଜାତି, ଧର୍ମ, ବର୍ଣ୍ଣର ଆବଶ୍ୟକତା ନାହିଁ।
3: ସାବିତ୍ରୀ, ମୁଁ ଅଫିସ ଯାଉଛି।
4: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
3: ବାପରେ, ଏତେ ଟଙ୍କା!
4: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
3: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
4: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
5: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
6: କଣ ରିମା, ଘରେ ସୋଲାର ଲଗେଇଦେଲ?
7: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
6: ଚିନ୍ତା ନାହିଁ ମାନେ?
7: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
6: ସତରେ?
7: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
5: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: हेलो राउरकेला।
8: हेलो राउरकेला, नमस्कार सर।
0: नमस्कार, और कैसे हैं आप?
8: बहुत अच्छी सर, बहुत भला अछंती।
0: बहुत भला अछंती। आपण आप ओडिया भी सीख गए?
8: ओडिया थोड़ी थोड़ी आती ड्रामा सुनते, लेकिन आते नहीं सर। प्रैक्टिस कर रहे ओडिया की, लेकिन नहीं आ रहा। आपका जो एक साथ मेरा रिश्ता बहुत अच्छा है, बचपन से रिश्ता, यानी आपका जो है राउरकेला तो मैं अभी सुन रहा हूँ। लेकिन इसके पहले जो अपने महाराष्ट्र में, भारत में जितने भी आकाशवाणी चैनल है, बचपन से सुनता हूँ सर।
0: फिर भी आप कितना साल हो गया बचपन से आप आकाशवाणी सुनते हैं?
8: बचपन से बोले तो 1981 से सुनता हूँ, उस टाइम हम 9वीं कक्षा में थे ना, उस टाइम सुनता हूँ सर।
0: अच्छा अच्छा, तो बहुत अच्छा सफर रहा होगा आपका आकाशवाणी के साथ।
8: लेकिन उस टाइम क्या होता था, हम जब रेडियो सुनते थे ना, जो घर में माँ पिताजी उस सुनने के लिए थोड़े मनाई करते थे, उनको क्या लगता था कि हमें पढ़ाई करना चाहिए, रेडियो इतना नहीं सुनना चाहिए, इसलिए रेडियो में कभी सुनते थे कभी नहीं सुनते थे।
0: जी जी जी, तो फिर आप कैसे छुप के कहाँ सुनते थे या कैसे सुनते थे?
8: जब हमारे पिताजी कान से जल जाते थे ना, तब हम रेडियो सुनते थे।
0: बहुत बढ़िया, तो बताइए आज का हेलो राउरकेला कार्यक्रम में आप कौन सा गाना सुनना चाहेंगे?
8: आज मैं देश प्रेमी का गाना सुनने का, मेरे देश प्रेमी हो आपस में प्रेम करो, क्योंकि बहुत जरूरी सर, हमारे सब देशवासी एक दूसरे के साथ अच्छे रहेंगे, प्यार से रिश्ता रखेंगे तो बहुत अच्छा लगता है, इसलिए मुझे देश प्रेमी का गाना सुनने का, मेरे देश प्रेमी हो आपस में प्रेम करो।
0: तो आइए सुनते हैं आपके पसंद का ये गाना।
8: जी हाँ सर, और सभी दोस्तों के लिए और आपके लिए डेडिकेशन कर रहा हूँ।
0: ठीक है, बहुत बहुत धन्यवाद।
8: धन्यवाद।
9: नफर

0: ହ୍ୟାଲୋ
1: ହ୍ୟାଲୋ,
0: ରାଉରକେଲା।
1: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ମୁଁ ଚିତ୍ରସେନ ସବର କହୁଛି, କଳାହାଣ୍ଡି ଜିଲ୍ଲା ବାଣୀପାଟଣା ଜଗନ୍ନାଥ।
0: ଜୟ ଜଗନ୍ନାଥ ଚିତ୍ତସେନ ବାବୁ,
1: ଆଉ କେମିତି ଅଛନ୍ତି ଆଜ୍ଞା?
0: ମୁଁ ତ ବହୁତ ଭଲ ଅଛି, ଆପଣ କେମିତି
1: ହଁ ଆଜ୍ଞା,
0: ଅଛନ୍ତି?
1: ମୁଁ ମଧ୍ୟ ବହୁତ ଭଲରେ ଅଛି ଆଜ୍ଞା।
0: ତେବେ ଆପଣଙ୍କ ଅଞ୍ଚଳରେ କ'ଣ କେମିତି, ଖରା ବହୁତ ହେଉଛି ନା
1: ହଁ,
0: ବର୍ଷା
1: ଖରା
0: ଫର୍ଷା?
1: ତ ଜୋର ହେଉଛି ଆଜ୍ଞା,
0: ବର୍ଷା ହେଇନି ଏଇ
1: ବର୍ଷା
0: ବର୍ଷ,
1: ଟିକେ ଟିକେ ହେଉଛି,
0: ବର୍ଷା
1: ଦିନେ
0: ହେଇଥିଲା।
1: ଛାଡ଼ି ଦେଉଛି, ଆଉ ଦିନ ତ ପୁରା ଗରମଟା ବହୁତ ବଢି ଯାଉଛି ଆଜ୍ଞା। ଆଉ
0: ତେବେ ଚିତ୍ରସେନ ବାବୁ, ଆମ ଆକାଶବାଣୀକୁ 90 ବର୍ଷ ପୂରଣ ହେଉଛି,
1: ହଁ ଜାଣିଛି ଆଜ୍ଞା, ସେଥିପାଇଁ ତ ବହୁତ ଖୁସି ଅଛୁ ଆଉ।
0: ବହୁତ ଖୁସି ଅଛନ୍ତି।
1: ହଁ
0: ତେବେ
1: ଆଜ୍ଞା,
0: ଏଇ 90 ବର୍ଷ ଭିତରେ ଆପଣ କ'ଣ କେବେଠୁ ରେଡ଼ିଓ ଶୁଣିଲେଣି?
1: ମୁଁ ତ ମୋତେ ହେଇଥିଲା 15 ବର୍ଷ, 12 ବର୍ଷ ହେଇଥିଲା ସେ ବେଳଟୁ ମୁଁ ଶୁଣୁଛି ଆଜ୍ଞା।
0: ଶୁଣୁଛନ୍ତି? ତେବେ ସେଇ ଟାଇମରେ ଆପଣ, ଏବେ ତ ନ୍ୟୁଜ୍ ଅନ୍ ଏୟାର ଆପ୍ ହେଇଗଲାଣି, ସେତେବେଳେ ଖାଲି ରେଡ଼ିଓ ସେଟ୍ ଥିଲା,
1: ହଁ ହଁ
0: ତ
1: ଆଜ୍ଞା,
0: ସେଇ ରେଡ଼ିଓ ସେଟ୍ରେ କେମିତି କ'ଣ ସବୁ ଶୁଣୁଥିଲେ, ଟିକେ ଅନୁଭୂତି ଆପଣଙ୍କର କୁହନ୍ତୁ।
1: ଆଗେ ତ ଆଜ୍ଞା ରେଡ଼ିଓରେ ଶୁଣୁଥିଲୁ ଆଜ୍ଞା,
0: ଆଜ୍ଞା
1: ସେତେବେଳେ ଏଇନେ ସବୁ ଷ୍ଟେସନ ଆସୁଥିଲା ଆଜ୍ଞା, ଜୟପୁର ବି ବାଜୁଥିଲା, ଆମର
0: ଆଜ୍ଞା
1: ସମ୍ବଲପୁର ବାଜୁଥିଲା, କଟକ ବାଜୁଥିଲା ଆଜ୍ଞା।
0: ଆଜ୍ଞା ଆଜ୍ଞା
1: ଏବେ ବର୍ତ୍ତମାନ ଆମର ଭବାନୀପାଟଣା ହେଲା, ଆପଣଙ୍କର ରାଉରକେଲା ହେଲା, ପୁରୀ ହେଲା, ଏଇ ଷ୍ଟେସନ ଗୁଡ଼ାକ ହେବାରୁ
0: ଆଜ୍ଞା
1: ଆଉ ଆସିପାରୁନି ଆଜ୍ଞା।
0: ଆସିପାରୁନି।
1: ହଁ ଆସିପାରୁନି ଆଜ୍ଞା, ସେଇଠି ଆମେ ମୋବାଇଲ ଆପ୍ସରେ ଶୁଣୁଛୁ ଆଉ।
0: ଠିକ ଅଛି, ବହୁତ ବଢ଼ିଆ। ତେବେ କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ କେଉଁ ଗୀତ ଶୁଣିବେ?
1: ଚାନ୍ଦିନୀ ଫିଲ୍ମରଟା ଶୁଣେଇଦେବେ ଆଜ୍ଞା।
0: ଚାନ୍ଦିନୀର କେଉଁ ଗୀତ?
1: ଆଗେ ଆଗେ ଚଲେ ହମ ପିଛେ ପିଛେ ପ୍ରୀତି ମିଶିବ, ଏଇ ଗୀତ ଶୁଣେଇଦେବେ ଆଉ।
0: ଏ ଗୀତକୁ କାହାକୁ ଡେଡିକେଟ୍ କରିବେ?
1: ପ୍ରଥମେ ତ ଆପଣଙ୍କୁ,
0: ଧନ୍ୟବାଦ।
1: ତାପରେ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ପଙ୍କଜ ମିଶ୍ର, ମୁନା ପଣ୍ଡା, ଭାସ୍କର ମହାନ୍ତି, ଆଉ ଆମର କରମ ସାନି ସାହୁ, ନାଗ ପାତ୍ର, ସବଲ କୁମାର ସାହୁ।
0: ଠିକ ଅଛି, ଆମେ ସମସ୍ତଙ୍କୁ ଡେଡିକେଟ୍ କରିଦେଉଛୁ, ଶୁଣେଇ ଦେଉଛୁ ଆପଣଙ୍କ ପସନ୍ଦରେ ଏଇ ସୁନ୍ଦର ଗୀତଟି।
1: ଧନ୍ୟବାଦ ଆଜ୍ଞା, ରହିଲେ ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: ଆକାଶବାଣୀ ରାଉରକେଲାର ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
1: ନମସ୍କାର ଭାଇ,
0: ନମସ୍କାର, କିଏ କହୁଥିଲେ?
1: ମୁଁ ଭୁବନେଶ୍ୱର ଶ୍ରୀନଗର ବାସନ୍ତୀ ସୂତ୍ର କହୁଛି।
0: ଆଉ କ'ଣ କରୁଥିଲେ?
1: ରୋଷେଇ କରିଛି।
0: ରୋଷେଇ କରିବେ?
1: ନାଇଁ, ଚାଲିଛି ଚାଲିଛି।
0: ଓ, ଚାଲିଛି ତାହେଲେ।
1: ଆଜ୍ଞା,
0: ତେବେ ଆମ ଆକାଶବାଣୀକୁ ଏଇ 2026ରେ 90 ବର୍ଷ ପୂରଣ ହେଉଛି,
1: ଆଜ୍ଞା।
0: ଆପଣ ଜାଣିଥିଲେ ନା ଏବେ ଜାଣିଲେ?
1: ନା ଭାଇ, ଜାଣିନଥିଲି।
0: ଠିକ୍ ଅଛି, ଆପଣ କୁହନ୍ତୁ, ଆପଣ କେବେଠୁ ରେଡ଼ିଓ ଶୁଣିଲେଣି?
1: ଭାଇ, ରେଡ଼ିଓ ମୁଁ କହିବାକୁ ଗଲେ ଛୋଟବେଳୁ ମୁଁ ଶୁଣୁଛି, କାହିଁକି
0: ଛୋଟବେଳୁ?
1: ନା ରାତିରୁ କଷ୍ଟମ କଣ୍ଟ୍ରୋଲ ହେଲା, ମୁଁ ଆଗରୁ ଶୁଣୁ ଛୋଟବେଳୁ ଶୁଣୁଥିଲି ସେଇଟା।
0: ଆଜ୍ଞା ଆଜ୍ଞା, ତେବେ ସେଇ ରେଡ଼ିଓ ଆପଣ ଯେଉଁ ଛୋଟବେଳୁ ଶୁଣୁଥିଲେ, ଟିକେ ଆପଣଙ୍କର କ'ଣ ଅନୁଭୂତି ସବୁ ଅଛି ରେଡ଼ିଓ ବିଷୟରେ ଟିକେ ଆମ ସହିତ ବାଣ୍ଟନ୍ତୁ।
1: ଭାଇ, ଅନୁଭୂତି କ'ଣ, ଆଗରୁ ଦଶକାଠିଆ ପାଲା ଯୋଉ ପଲିସି ରହୁଥିଲା,
0: ଆଜ୍ଞା
1: ସେଇଟା ଟିକେ ମୋତେ ଶୁଣିବାକୁ ବହୁତ ଭଲ ଲାଗୁଥିଲା।
0: ଆଜ୍ଞା,
1: ତାପରେ ଦୁଇ ନାଚ ଦିଏ ରାତିରେ, ରାତି 10ଟାରେ ପାଲା ଦିଏ ଆଉ ଘୋଡ଼ା ନାଚ ଦିଏ, ସେଇଟା ମୋତେ ବହୁତ ଭଲ ଲାଗୁଥିଲା। ଆଉ ଛୋଟବେଳେ ଆମ ଘର ପାଖରେ, ଆମ ତ ରେଡ଼ିଓ ହଉଥିଲା, ଜଣେ ଗୁଡ଼ିଆର ଭାଇ ଅଛନ୍ତି, ତାଙ୍କର ରେଡ଼ିଓ ହଉଥିଲା, ତାଙ୍କର ମୁଆଁ ବୋଳନ୍ତି ରାତି 11ଟା 12ଟା ଯାଏଁ, ତାଙ୍କ ସହିତ ଆମେ ବସିବୁ ମୁଆଁ ପାଖରେ, ଏତେ ବୋଳିବୁ ଆଉ ରେଡ଼ିଓ ଶୁଣ, ତାଙ୍କର ରେଡ଼ିଓ ବନ୍ଦ କରିଦେ, ଘରକୁ ଯିବୁ, ଆମେ ଆସିବୁ ଘରକୁ। ସେତେବେଳେ ଭାଇ ବହୁତ ଅନୁଭୂତି ବହୁତ ଭଲ ଥିଲା, କାହିଁକିନା ଶୀତ ଦିନେ ବି ତାଙ୍କର ମୁଆଁ ବୋଳନ୍ତି,
0: ଆଜ୍ଞା,
1: ଚୁଲି ମୁଣ୍ଡ ବସିକି ତାଙ୍କ ସହିତ ଆମେ ରେଡ଼ିଓ ଶୁଣୁ, ଆମେ ବି ତାଙ୍କ ସହିତ ବି ମନୋହର ଏଇଟା କରନ୍ତି, ଯୋଉ ମୁଆଁ ବୋଳନ୍ତି ସେତେ ଆମେ ତାଙ୍କ ସହିତ ବୋଳିବୁ କି ଘୋଡ଼ା ନାଚ ପାଲା ଦଶକାଠି ଆଉ ଗୀତି ନାଚ ଦେଉଥିଲା, ସେତେବେଳେ ଆମେ ଶୁଣୁଥିଲୁ, ଆଉ ସନ୍ଧ୍ୟାବେଳେ ତ ପଲିସି ରହୁଥିଲା, ସେଟା ବି ଶୁଣୁଥିଲୁ।
0: ବର୍ତ୍ତମାନ ବି ଆମ ଆକାଶବାଣୀ ରାଉରକେଲା ସେଇ ରାତି 10ଟା କିମ୍ବା 10:30ଟାରେ ଆପଣ ଲୋକଗୀତ କାର୍ଯ୍ୟକ୍ରମରେ ପାଲା, ଦାସକାଠିଆ, ସଂକୀର୍ତ୍ତନ ଏସବୁ ଶୁଣିପାରିବେ।
1: ଆଜ୍ଞା,
0: ଠିକ୍ ଅଛି, ତେବେ କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ କେଉଁ ଗୀତ ଶୁଣିବେ? ମୋହରାର କେଉଁ ଗୀତ କହିଲେ? ଠିକ୍ ଅଛି, ତେବେ ଗୀତକୁ କାହାକୁ ଡେଡିକେଟ୍ କରିବେ? ଠିକ୍ ଅଛି, ଆମକୁ କଲ୍ କଲେ ବହୁତ ବହୁତ ଧନ୍ୟବାଦ। ଆସନ୍ତୁ ଶୁଣିବା ମୋହରା ଫିଲ୍ମର ଏହି ସୁନ୍ଦର ଗୀତଟି।
1: ରହିଲି ଭାଇ, ନମସ୍କାର।
0: ନମସ୍କାର।

0: ହ୍ୟାଲୋ ରାଉରକେଲା,
1: ଆଜ୍ଞା ନମସ୍କାର।
0: ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। କିଏ କହୁଥିଲେ, କୋଉଠୁ କହୁଥିଲେ?
1: ବାମରାରୁ କହୁଥିଲି ଆଜ୍ଞା, ଜିଲ୍ଲା ସମ୍ବଲପୁର।
0: ବାମରାରୁ
1: ରଞ୍ଜିତ,
0: କହୁଥିଲେ?
1: ହଁ ଆଜ୍ଞା, ରଞ୍ଜିତ ପ୍ରସାଦ କହୁଥିଲି ଆଜ୍ଞା।
0: ରଞ୍ଜିତ ପ୍ରସାଦ, କ'ଣ କରନ୍ତି ଆପଣ?
1: ନାଇଁ, ଗୋଟେ ଛୋଟିଆ ଇଲେକ୍ଟ୍ରିକାଲ ୱାଇଣ୍ଡିଂ ସପ୍ ଅଛି।
0: ଆଚ୍ଛା, ତେବେ ଆପଣଙ୍କ ୱାଇଣ୍ଡିଂ ସପ୍ରେ ରେଡ଼ିଓ ଅଛି?
1: ରେଡ଼ିଓ କଲେ ଆମର ନ୍ୟୁଜ୍ ଅନ୍ ଏୟାର ଆପ୍ ଶୁଣନ୍ତୁ।
0: ତେବେ ଏଇ 90 ବର୍ଷ ହେଲା ଯୋଉ ଆକାଶବାଣୀକୁ, ଆପଣ ରେଡ଼ିଓ କେବେଠୁ ଶୁଣିଲେଣି?
1: ପାଖାପାଖି ଏନ୍ତା ତ ମୁଇଁ ଛୋଟ ବେଲେ ପାଖାପାଖି ଶୁଣୁଥିଲି, ଲେକିନ୍ ବହୁତ ଲିମିଟେଡ୍ କାର୍ଯ୍ୟକ୍ରମ ଶୁଣୁଥିଲି।
0: ଆଜ୍ଞା,
1: ଏବେ 5-7 ବର୍ଷ ହେଲା ଅଧିକା କରି ଶୁଣ ହଉଛେ,
0: ଏଇ 5-7 ବର୍ଷ
1: ଅଧିକା
0: ହେଲା।
1: କରିକି ବିବିଧ ଭାଟିଟା ଶୁଣା ହଉଥିଲା।
0: ଆଜ୍ଞା ଆଜ୍ଞା,
1: ଯେ ଏବେ ତ ଏଇ ରାଉରକେଲାଟା ଆମର ନ୍ୟୁଜ୍ ଆଇଲା ବେଲେ ଅଧିକା ଟିକେ ଜାଣି ହେଲା।
0: ତେବେ ନ୍ୟୁଜ୍ ଆର୍ ଆପ୍ ଆପଣଙ୍କ ପାଇଁ ବହୁତ ସୁବିଧା କଲା, ନାଇଁ?
1: ହଁ ଆଜ୍ଞା,
0: ଠିକ୍ ଅଛି। ତେବେ ଆଜିର କାର୍ଯ୍ୟକ୍ରମରେ କୋଉ ଗୀତ ଶୁଣିବେ?
1: ଫିଲ୍ମ ସଡ଼କ ଅଛି,
0: ସଡ଼କର କୋଉ ଗୀତ?
1: ଇଏ ରହନି କେ ଘର ନେଇ,
0: ଠିକ୍ ଅଛି।
1: ଆଉ କେତେ ଲୋକର ନାଁ ନେବା ଲାଗି ଚାହୁଁଛେ ଆଜ୍ଞା?
0: ହଁ ହଁ, ନିଅନ୍ତୁ।
1: ମୋର ଗୋଟେ ଆମ ବଡ଼ ଭାଇ ଅଛନ୍ତି ଡମରୁ ଦର୍ଶନର,
0: ଆଜ୍ଞା।
1: ଆଉ ଆମର କେଚୁ ପାନ ଯେନ୍ ଆମର ଘର ଗାଁ ପାଖେ ଅଛି ସେନୁ ଗୋଟେ ଶୁଣୁଛନ୍ ଦେବେନ୍ଦ୍ର କୁମାର ସାହୁ,
0: ଆଜ୍ଞା ଆଜ୍ଞା।
1: ତାଙ୍କର ତାଙ୍କର ଧରମ ପତ୍ନୀ ଅଛନ୍ ଆମର ଲକ୍ଷ୍ମୀ ପ୍ରିୟା ସାହୁ,
0: ଆଜ୍ଞା।
1: ଆଉ ତାଙ୍କର ବାପା ଅଛନ୍ ଜସକେତନ ସାହୁ,
0: ଆଜ୍ଞା।
1: ଆଉ ଆମର ଏଇ ଦୁରିଆମ ମଧୁପୁର ନୁ ସନ୍ତନ ଖଗେଶ୍ୱର ମାକର କହିକିରି ଜଣେ ଅଛନ୍,
0: ଆଜ୍ଞା ଆଜ୍ଞା।
1: ଆଉ ଆଉ ବି 2-3 ଲୋକ ସନ୍ତନ ଆମର ଗୋଟେ ଆମର ବାମଡ଼ା ଜିଆରପି ରେ ଗୋଟେ ଅଛନ୍, ତାଙ୍କର ବଡ଼ ଭାଇ ବି ରେଡ଼ିଓ ଶୁଣୁଛନ୍,
0: ଆଜ୍ଞା।
1: ତିଲକାନ୍ତ ଭୟସାଲ
0: ଆଜ୍ଞା ଆଜ୍ଞା,
1: ତାଙ୍କର ଗାଁ ନାଁ ହଉଛି ଝରିଆପାଲି
0: ଆଜ୍ଞା
1: ସୁନ୍ଦରଗଡ଼,
0: ଆଜ୍ଞା ଆଜ୍ଞା।
1: ଆଉ ତାଙ୍କର ସାଙ୍ଗ ଭାଇ ଏନେ ଆମର ଜିଆରପି ଅଛନ୍,
0: ଆଜ୍ଞା।
1: ଆଇଏଏସ୍ ପୋଷ୍ଟ ଯିଏ ଅଛନ୍ ସେମାନେ ଅରୁଣ କୁମାର ଭୟସାଲ,
0: ଆଜ୍ଞା।
1: ଏତିକି ଲୋକ ଆମର ପାଖାପାଖି ଭଲ କରି ଶୁଣୁଛନ୍।
0: ଆପଣ ବି ଶୁଣନ୍ତୁ, ଅନ୍ୟମାନଙ୍କୁ ବି ଶୁଣାନ୍ତୁ। ତେବେ ଆପଣ
1: ଆଜ୍ଞା
0: ଯେତିକି ଜଣଙ୍କର ନାଁ ନେଲେ ସମସ୍ତଙ୍କୁ ଡେଡିକେଟ୍ କରିଦେଉଛୁ ଆପଣ ପସନ୍ଦ କରିଥିବା ଏହି ସୁନ୍ଦର ଗୀତଟି।
1: ଆଜ୍ଞା,
0: ରହିଲୁ,
1: ଧନ୍ୟବାଦ
0: ନମସ୍କାର।
1: ଆଜ୍ଞା, ନମସ୍କାର।

0: ହ୍ୟାଲୋ ରାଉରକେଲା,
1: ଭାଇ ନମସ୍କାର।
0: ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ରେଡିଓ ଲହର ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡ଼ା ଜିଲ୍ଲା ଗଞ୍ଜାମ।
0: ଆଉ ନାରାୟଣ ବାବୁ କେମିତି ଅଛନ୍ତି?
1: ଆଜ୍ଞା ବହୁତ ବଢ଼ିଆ ଅଛି, ଖୁସିରେ ଅଛି, କାହିଁକି ନା ମୋର ତ ଚାଲିଛି ରୋଜଗାର ଭଲ ହବ, ଆଇସକ୍ରିମ ବେପାର ଭଲ ଚାଲିଛି ଖରା ସିଜନଟା।
0: ଖରା ସିଜନ ଆଇସକ୍ରିମ ବେପାର ଏଥର ବହୁତ ଭଲ ଚାଲିଛି।
1: ଆଜ୍ଞା
0: ହଉ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଏମିତି ଭଲରେ ଚାଲିଥାଉ, ଆପଣ ଏମିତି ସୁସ୍ଥ ଥାଆନ୍ତୁ, ଭଲରେ ଥାଆନ୍ତୁ।
1: ଆଜ୍ଞା।
0: ତେବେ ନାରାୟଣ ବାବୁ, ଅନୁଭୂତି କ'ଣ ଅଛି ଆମର ରେଡ଼ିଓକୁ ନେଇକି ଟିକେ କୁହନ୍ତୁ।
1: ଆଜ୍ଞା ଦେଖନ୍ତୁ, ଆକାଶବାଣୀ ହେଉଛି ଶିକ୍ଷା, ସୂଚନା, ଜ୍ଞାନ, ମନୋରଞ୍ଜନର ଗନ୍ତାଘର।
0: ଆଜ୍ଞା
1: ଆକାଶବାଣୀ ହେଉଛି ସୁଖ ଦୁଃଖର ସାଥୀ।
0: ଆଜ୍ଞା
1: ଆକାଶବାଣୀ ମାଧ୍ୟମରେ ଆମେ ସବୁ ଜିନିଷ ଶିକ୍ଷା କରିପାରୁଛୁ, ବିଭିନ୍ନ ଜ୍ଞାନ ମଧ୍ୟ ଆହରଣ କରିପାରୁଛେ। ଭିତ୍ତିକ କାର୍ଯ୍ୟକ୍ରମ ହୁଅନ୍ତୁ, କୁହନ୍ତୁ ବା ଯେ କୌଣସି କାର୍ଯ୍ୟ ମାନେ ଆମର ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ଆମେ କେମିତି ନିଜର ଦେହର ଯତ୍ନ ନେଇପାରିବା, ସେ ବିଷୟରେ ମଧ୍ୟ ଆମେ ଜାଣିପାରୁଛନ୍ତି। ରେଡ଼ିଓ ହେଉଛି ଗୋଟେ ବଳିଷ୍ଠ ମାଧ୍ୟମ, ଯାହାକି ସବୁବେଳେ ମାନେ ଲୋକଙ୍କୁ ସଠିକ ବାର୍ତ୍ତା ପହଞ୍ଚାଇ ଥାଏ।
0: ଆଜ୍ଞା ଆଜ୍ଞା ତେବେ କୁହନ୍ତୁ, ଆଜିର ଆକାଶବାଣୀ ରାଉରକେଲାର ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମରେ କୋଉ ଗୀତ ଶୁଣିବେ?
1: ବାଜିଗର ଗୋଟେ ବହୁତ ସୁପ୍ରସିଦ୍ଧ ଗୀତ ଅଛି,
0: ବହୁତ ବହୁତ ଧନ୍ୟବାଦ, ବହୁତ ବଢ଼ିଆ ବି ଗାଇଲେ।
1: ଧନ୍ୟବାଦ।
0: ଗୀତକୁ କାହାକୁ ଡେଡିକେଟ୍ କରିବେ କି?
1: ପ୍ରଥମତଃ ଆପଣଙ୍କୁ, ମୋର ବନ୍ଧୁ ହରେଶ ପରୁଆ, ଶୁଭରାମ ଶୁଭରାମ ମେହେର, ସୁବଳ ଭୋଇ, ସୁବଳ ସାହୁ, ସୁଦାମ ସାହୁ, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ଆଉ ଆକାଶବାଣୀର ସମସ୍ତ ଶ୍ରୋତାମାନଙ୍କୁ,
0: ସମସ୍ତଙ୍କୁ ଆମେ ଡେଡିକେଟ୍ କରିଦେଉଛୁ, ଶୁଣେଇ ଦେଉଛୁ ବାଜିଗର କଥାଚିତ୍ରର ଏଇ ସୁନ୍ଦର ଗୀତଟି।
1: ଆଜ୍ଞା ରହୁଛି, ନମସ୍କାର, ଧନ୍ୟବାଦ।
0: ନମସ୍କାର।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 3.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ମସିହାରୁ ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଟିପର ଧକ୍କାରେ 6 ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଏଥିପାଇଁ ସେଠାରେ ଅବସ୍ଥାନ କରୁଥିବା ଭାରତୀୟଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲ୍ୟାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପୀୟ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଶ୍ରୀ ମୋଦି ଆଜି ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲ୍ୟାଣ୍ଡସରୁ ସ୍ୱିଡେନ୍ର ଗେଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଭାରତ ଏବଂ ୟୁଏଇ ମଧ୍ୟରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେଗୁଡ଼ିକ ମଧ୍ୟରେ ପେଟ୍ରୋଲିୟମ୍ ସଂରକ୍ଷଣ, ଦୀର୍ଘକାଳୀନ ଏଲ୍ପିଜି ଯୋଗାଣ ଏବଂ ପ୍ରତିରକ୍ଷା ସହଯୋଗ ଆଦି ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଶ୍ରୀ ମୋଦିଙ୍କର ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଲୋଚନା କାଳରେ ଏହି ଚୁକ୍ତିଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ଭାରତରେ ସଂଯୁକ୍ତ ଆରବ ଏମିରେଟ୍ସ 5 ବିଲିୟନ୍ ଆମେରିକୀୟ ଡଲାର ନିବେଶ କରିବାର ପ୍ରତିଶ୍ରତି ଦେଇଛି। ଉଭୟ ଦେଶ ଏକ ରଣନୈତିକ ପ୍ରତିରକ୍ଷା ସହଭାଗିତା ପାଇଁ ରୂପରେଖ ପ୍ରସ୍ତୁତି ଉପରେ ସହମତ ହୋଇଛନ୍ତି। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ଅଂଶୀଦାର, ନବସୃଜନ ଏବଂ ଆଞ୍ଚଳିକ ସୁରକ୍ଷା ସହଭାଗିତା ଉପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି। ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ହୋଇଥିବା ସାମ୍ପ୍ରତିକ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ପଶ୍ଚିମବଙ୍ଗରେ 2011 ମସିହାରୁ ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ କରାଯିବ। ରାଜ୍ୟ ସରକାର ଏ ସଂକ୍ରାନ୍ତର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗତ 14 ବର୍ଷ ମଧ୍ୟରେ ଜାତିଗତ ପ୍ରମାଣପତ୍ର ସମ୍ବନ୍ଧିତ ତଥ୍ୟ ଏବଂ ଏହାର ବୈଧତା ଉପରେ ଏବେ ପ୍ରଶ୍ନ ଉଠିଛି। ସରକାରୀ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ପ୍ରାୟ 1,69,00,000 ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆଞ୍ଚଳିକ ସ୍ତରରେ ଶିବିର ଆୟୋଜନ ମାଧ୍ୟମରେ ଏହି ଜାତିଗତ ପ୍ରମାଣପତ୍ର ତତ୍କାଳୀନ ସରକାର ବଣ୍ଟନ କରିଥିଲେ। ଉପବିଭାଗୀୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରତ୍ୟେକ ପ୍ରମାଣପତ୍ରର ଯାଞ୍ଚ କରିବେ। ତଥ୍ୟଭିତ୍ତିକ ନଥିବା କିମ୍ବା ଅନିୟମିତତା ଆଧାରିତ ପ୍ରମାଣପତ୍ରଗୁଡ଼ିକୁ ଆଇନ ଅନୁଯାୟୀ ବାତିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଥିବା ଲୋକଙ୍କୁ ମଧ୍ୟ ଏହି ଯାଞ୍ଚ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କର ଜାତିଗତ ପ୍ରମାଣପତ୍ର ବୈଧ ନଥିଲେ ବାତିଲ କରାଯିବା ସହ ପ୍ରମାଣପତ୍ର ଆଧାରରେ ପ୍ରଦାନ କରାଯାଇଥିବା ସୁବିଧା ସୁଯୋଗର ମଧ୍ୟ ସମୀକ୍ଷା କରାଯିବ ବୋଲି ସରକାର କହିଛନ୍ତି। ସିକ୍କିମ୍ ରାଜ୍ୟ ଆଜି ତା'ର 51ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ମସିହା ଆଜିର ଦିବସରେ ଭାରତର 22ତମ ରାଜ୍ୟ ଭାବେ ସିକ୍କିମ୍ ମାନ୍ୟତା ଲାଭ କରିଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି ଅପରାହ୍ନରେ ଗ୍ୟାଙ୍ଗଟକ୍ର ମନନ କେନ୍ଦ୍ରଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ଯୋଗଦେବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ରାଧାକ୍ରିଷ୍ଣନ୍ଙ୍କର ଏହା ପ୍ରଥମ ସିକ୍କିମ୍ ଗସ୍ତ। ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଗୋଲେ, କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସେନା ପ୍ରମୁଖ ଯୋଗଦେବେ। ଏହି ଅବସରରେ ଉପରାଷ୍ଟ୍ରପତି କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସିକ୍କିମ୍ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ବ୍ୟାପକ ପରୀକ୍ଷଣ, ରୋଗ ଚିହ୍ନଟ ଏବଂ ଉନ୍ନତ ଚିକିତ୍ସା ଦ୍ୱାରା ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଆଜି ସକାଳେ ଏକ ଦ୍ରୁତଗାମୀ ଟିପ୍ପର ଧକ୍କାରେ 6 ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଛି। କୋଭଭୁରୁ ସେତୁ ନିକଟରେ ଶ୍ରମିକମାନେ କାର୍ଯ୍ୟ କରିବା ପାଇଁ ଯିବାକୁ ରାସ୍ତା ପାର ହେଉଥିବା ସମୟରେ ଟିପ୍ପରଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ 4 ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ପୁଲିସ୍ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ସ୍ଥାନାନ୍ତର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେ ପବନ କଲ୍ୟାଣ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ରାଜ୍ୟ ସରକାର 4 ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବେ। ବିଦେଶ ଯାତ୍ରା ଉପରେ ସେସ୍, ଟିକସ କିମ୍ବା ସରଚାର୍ଜ ଲାଗୁ କରିବା ସମ୍ପର୍କିତ ଏକ ଗଣମାଧ୍ୟମ ରିପୋର୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣ୍ଡନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରିପୋର୍ଟଟି ଆଦୌ ସତ୍ୟ ଆଧାରିତ ନୁହେଁ। ବ୍ୟବସାୟ କରିବାର ସହଜତା ଏବଂ ଜୀବନଧାରଣର ମାନକୁ ଉନ୍ନତ କରିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଅନ୍ୟପକ୍ଷରେ ଗଣମାଧ୍ୟମ ରିପୋର୍ଟକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରି ନିଆଯାଇଛି। ପ୍ରସାରଣ କରିଥିବା ସଂସ୍ଥା ରିପୋର୍ଟଟିକୁ ତଥ୍ୟଭିତ୍ତିକ ନୁହେଁ ବୋଲି ସ୍ୱୀକାର କରିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନ୍ଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମଇ ମାସ 16 ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ, ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ସହ ବ୍ରହ୍ମାଣ୍ଡର ତତ୍ତ୍ୱକୁ ବୁଝିବାରେ ସହଯୋଗ ପ୍ରଦାନ କରୁଛି। ବୈଜ୍ଞାନିକ ସହଯୋଗକୁ ମଜବୁତ କରିବା ଏବଂ ଶାନ୍ତି ଓ ନିରନ୍ତର ବିକାଶ ପାଇଁ ଆଲୋକ ଶକ୍ତିକୁ ବ୍ୟବହାର କରିବା ପାଇଁ ୟୁନେସ୍କୋ ଆହ୍ୱାନ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷା ଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ 2 ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଅନ୍ଲାଇନ୍ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତକ ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ 7 ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା 2 ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ହିମାଳୟ ଅଞ୍ଚଳ, ସିକ୍କିମ୍, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତର ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani. I am Saira Mujtaba with the midday news. The headlines. Prime Minister Narendra Modi to hold bilateral talks with his Dutch counterpart Rob Jetten and call on King William Alexander and Queen Maxima today. Several important agreements expected to be signed, including in the fields of semiconductor chips, AI and bilateral trade. Army Chief General Upin Dwivedi warns Pakistan against harboring terrorists and operating against India. West Bengal government orders re-verification of caste certificates issued since 2011. CBSE announces a two-stage re-evaluation process of answer sheets for Class 12 students. And in badminton, Indian duo of Sattvik Sairaj and Chirag Shetty enter finals of Thailand Open after a thrilling victory over Malaysian pair in the semi-finals. And now the news in detail. Prime Minister Narendra Modi is scheduled to hold bilateral talks with Dutch Prime Minister Rob Jetten and will call on Their Majesties King William Alexander and Queen Maxima this afternoon. The visit carries significance beyond bilateral ties and is expected to shape broader India-EU relations following the recently concluded India-Europe Free Trade Agreement. Earlier, when the Prime Minister arrived in the Netherlands late last night, he was received by the Dutch Foreign Minister. He was accorded a grand welcome through cultural and musical performances by the diaspora and Dutch troops. Members of the Indian community representing different age groups, regions and faiths gathered to welcome him with traditional dance and musical performances. The venue echoed with chants of Modi Modi and Vande Mataram as he arrived.
3: Modi, Modi, Modi, Modi, Modi, Modi, Modi, Modi,
2: In a social media post, Mr. Modi said the welcome was remarkable as it included a dance performance covering Kathak, Odissi, Bharatanatyam, Kuchipudi and Mohiniyattam and also included a Garba performance. The Prime Minister is addressing the Indian community and will interact with leading business leaders from the Netherlands. The community event is expected to focus on India-Netherlands ties, the role of the diaspora and India's global outreach. We now go live to The Hague in the Netherlands where the Prime Minister is addressing the Indian community.
4: Aaj ka din hai. Koti koti Bharatvasiyon ka vishwas mujhe na rukne deta hai aur na thakne deta hai. ये नॉन स्टॉप चले ही जा रहा है साथियों बहुत छोटी आयु से ही मैं देशभक्ति के रंग में रंग गया आप ही मेरा परिवार बन गया स्वर्ग से समष्टि की ओर चल पड़ा अहम से वयम का रास्ता चुन लिया और फिर तो आपका सुख ही मेरा सुख बन गया आपका कल्याण ही मेरा कर्तव्य बन गया
2: After concluding his visit to the Netherlands, Prime Minister Modi will travel to Sweden tomorrow on the third leg of his five-nation tour. The focus is squarely on the robust economic engine driving this partnership. With bilateral trade reaching record highs, Swedish industrial giants are not just observing the Indian market, they are thriving on it. A report.
5: Several reforms brought by the government in the last 12 years are being reflected not just among the thriving Indian businesses, but also with the success and satisfaction of the international investors. During a talk with Akashwani, Shri Kamal Bali, Managing Director of Volvo India, explained how the reforms of the last decade have transformed the business landscape for international investors.
6: Things like Make in India, the PLI scheme, the GST reforms, I mean, initial challenges, all these reforms, whenever anything changes, you have to go through a change mechanism. But I think those things are really, really bearing fruit, and we can clearly see that the level of, and this is manifesting itself in the satisfaction level which we conduct among Swedish companies. So it's very, very clearly big, big benefit, and therefore the forthcoming visit of the Prime Minister is going to further cement the ties between Sweden and India, and I think it's a great opportunity for both countries.
5: It may be noted that Prime Minister Narendra Modi during his visit to Sweden will hold bilateral talks with PM Christensen to review the entire gamut of bilateral relations and explore new avenues of cooperation to enhance bilateral trade. They will also discuss on collaboration in green transition, AI, emerging technology, startup, resilient supply chain, defense, space, climate action, and people-to-people ties. The two prime minister will also address the European Roundtable for Industry, a leading pan-European business leaders forum, along with Her Excellency Ms. Ursula von der Leyen, President of the European Commission. Sakshi Singh, Akashwani News, Gothenburg, Sweden.
2: Indian Army Chief General Upendra Dwivedi said today that if Pakistan continues to harbour terrorists and operate against India, then they have to decide if they want to be part of geography or history or not. General Dwivedi's remarks at the event Sena Samvad in New Delhi came days after the country and the Indian military marked the first anniversary of Operation Sindoor.
7: I think if you have heard me earlier, what I have said that Pakistan, if it continues to harbour terrorists and operate against India, then they have to decide whether they want to be part of the geography or history or not.
2: Indian agencies have achieved the first ever seizure of a Captagon drug worth 182 crore rupees through Operation Rage Pill. In a social media post, Home Minister Amit Shah shared this information and said that the government is resolved for a drug-free India. He said that the busting of the drug consignment destined for the West Asia and the arrest of a foreign national stand out as shining examples of our commitment to zero tolerance against drugs. The Home Minister added that the government will clamp down on every gram of drugs entering India or leaving the country using our territory as the transit route. The West Bengal government has ordered a re-verification of all caste certificates issued since 2011. Officials say questions have been raised about the authenticity and validity of these documents over the past 14 years. According to government records, nearly 1 crore 69 lakh caste certificates have been issued for scheduled castes, scheduled tribes and other backward classes during the above-mentioned period. Many were distributed through the Dware Sarkar outreach camps. Sub-divisional officers and district-level officials will now scrutinize every certificate. If any are found to have been issued based on false information or irregularities, they will be cancelled under the law. The directive also covers those names which were recently deleted during the special revision of the voter list. Their caste certificates and those of their dependents will be reviewed and cancelled if necessary. This is Akashwani giving you the news. For quick news updates around the clock, follow us on our X handle at TI News Alerts. And for details of these stories and more, log on to our website www.newsonair.gov.in and download the News on Air app. Welcome back. You're listening to Midday News. Central Board of Secondary Education has issued a notice outlining post-result declaration facilities for Class 12 students, reaffirming its commitment to a fair and transparent evaluation process. In the notice, the board said students dissatisfied with the results can avail a two-stage review system. In the first stage, students may apply online for scanned copies of their evaluated answer books, which can be downloaded for review. In the second stage, students can seek verification of discrepancies or request re-evaluation of specific answers based on the marking scheme. CBSE said applications for scanned copies can be submitted online from the 19th to the 22nd of this month at a fee of 700 rupees per subject. Applications for verification and re-evaluation can be submitted between the 26th and 29th of this month. Union Home Minister Amit Shah is on a two-day visit to Gujarat from today. Mr. Shah is visiting Gujarat for the first time after the BJP's landslide victory in Assam, Puducherry and West Bengal, will be present in various review meetings throughout the day today. We have a report.
8: In the meeting to be held till noon today, Mr. Shah will review the progress of the modernization works of Sarkhej Gandhinagar Highway. Apart from this, the Union Home Minister will review the progress made in functioning of the GUDC and Gandhinagar Lok Sabha as well as other development works related to Mansa Municipality. The progress made in the functioning of the public hospital in the Gandhinagar Lok Sabha area. The functioning of Akhandanand and Sastu Sahitya Mudranalaya Trust. Apart from this, Mr. Shah will hold a meeting with the in-charge and co-in-charge of the toy collection campaign under the Ram Shri Gujarat Khilse Balak Abhiyan in Gandhinagar Lok Sabha constituency. In the evening, Mr. Shah will hold a meeting with the elected corporators of Ahmedabad Municipal Corporation of Ghatlodia, Vijalpur, Naranpura and Sabarmati Assembly constituency included in Gandhinagar Lok Sabha constituency. Pravesh Adiyacha, Akashwani News, Ahmedabad.
2: In Rajasthan, the door-to-door data collection work under Census 2027 has started from today. During this phase, which will continue till 14th of June, house listing and housing census work will be carried out across the state. Enumerators are collecting details by asking 33 questions related to the construction material of houses and the facilities available in them. Director of Economics and Statistics Vinesh Singhvi said that the self-enumeration process, which began on 1st of May in the state, concluded yesterday. Around 1.5 million families across Rajasthan opted to submit their information through the self-enumeration facility. The government has debunked a digitally altered video of the former Lieutenant General Manoj Kumar Katyar claiming that the Afghan Taliban has been paid to take action against Pakistan and that they are fighting on behalf of India. The fact-check unit of the Press Information Bureau clarified that the retired Lieutenant General Manoj Kumar Katyar has not made any such statement. It added that the video has been created using AI to spread misinformation and undermine trust in the Indian Armed Forces. The unit has also given the link of the original video for verification and asked citizens to remain vigilant and refrain from disseminating such content. It has also asked citizens to report such fake claims by calling 8799711259 or through an email at

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଏବଂ ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଓଡ଼ିଶା ଖଣି ନିଗମ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରି ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆଜି ଓଡ଼ିଶା ଖଣି ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି।
1: ଲୋକଙ୍କର ସେବା ଦୃଷ୍ଟିକୋଣରୁ, ଲୋକଙ୍କର ଜୀବନ ଜୀବିକା ଦୃଷ୍ଟିକୋଣରୁ ଆଜି ଆମକୁ ସମୃଦ୍ଧ କରାଇବାରେ ଇଏ ଗୋଟିଏ ପରେ ଗୋଟିଏ ପାବଛ ଡେଇଁ ଆଗକୁ ଇଏ ବଢ଼ି ଚାଲିଛି ଆମର ଇଏ OMC। ଏହା ବ୍ୟତୀତ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିକରି OMC ଏକ ସର୍ବକାଳୀନ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିପାରିଛି। ସର୍ବାଧିକ ଇଏ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିବାର ରେକର୍ଡ, ତା ସହିତ ଯଦି ଆମେ କ୍ରୋମାଇଟ୍ ଦେଖିବା ତାହେଲେ 2 ନିୟୁତ ଟନ୍, ଏବଂ ବକ୍ସାଇଟ୍ ଯଦି ଦେଖିବା ତାହେଲେ 3 ନିୟୁତ ଟନ୍ ଏହିଭଳି ଭାବରେ ଉତ୍ତୋଳନ କରି OMC ଆଜି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୃଷ୍ଟି କରିଛି ଏକ ନୂତନ ମାଇଲ୍ସ୍ଟୋନ୍।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଲୋକାର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଛନ୍ତି। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘଜୀବନ ଓ ମଙ୍ଗଳ କାମନା କରି ବ୍ରତ ରଖିଛନ୍ତି। ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରୁଥିବାବେଳେ ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରୁଛନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ସାବିତ୍ରୀ ଅମାବାସ୍ୟା ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଅନ୍ୟପକ୍ଷରେ ଅମାବାସ୍ୟା ତିଥିରେ ଭିତର ଚନ୍ଦନଯାତ୍ରା ଅବସରରେ ଆଜି ଜଳକ୍ରୀଡ଼ା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏହି ଅବସରରେ ଶୁଭେଚ୍ଛା ଜଣାଇ ମହାପ୍ରଭୁଙ୍କ କୃପାରୁ ପ୍ରତ୍ୟେକ ପରିବାର ସୁଖ ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାବିତ୍ରୀ ପର୍ବ ଅବସରରେ ମା' ସାବିତ୍ରୀଙ୍କ ତ୍ୟାଗ, ଧୈର୍ଯ୍ୟ, ବୁଦ୍ଧିମତା ଓ ଅଦମ୍ୟ ସାହସ ପ୍ରତ୍ୟେକ ମହିଳାଙ୍କ ଜୀବନକୁ ଆଲୋକିତ କରୁ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଅବସରରେ ମହିଳାମାନଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ସାବିତ୍ରୀ ବ୍ରତ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ହେଉଛି ସାବିତ୍ରୀ ପର୍ବ। ରାଜ୍ୟର ବିଭିନ୍ନ ସ୍ଥାନରେ ସାବିତ୍ରୀ ଓଷା ପାଳନ କରାଯାଉଛି। ମହିଳାମାନେ ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ ସହ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା କରିଛନ୍ତି। ଆଗାମୀ 10 ବର୍ଷ ମଧ୍ୟରେ ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଦୁଇଦିନିଆ ପୁରୀ ଗସ୍ତର ଆଜି ଶେଷ ଦିନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ କବିତା କୁସୁମାଞ୍ଜଳି ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, 2026 ବର୍ଷ ପ୍ରତିଟି ଓଡ଼ିଆମାନଙ୍କ ପାଇଁ ଚିନ୍ତାଶୀଳ ବର୍ଷ ଭାବେ ପରିଗଣିତ ହେବା ଆବଶ୍ୟକ। ସେ କହିଛନ୍ତି,
2: ଆମର ଆଜି ଆମେ ନିଷ୍ପତ୍ତି କରିଲୁ 2026 ଓଡ଼ିଶା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷ। ଭାଷା ଭିତ୍ତିକ ରାଜ୍ୟ ଭାବେ ଆମେ ଯେତେବେଳେ 100 ବର୍ଷ ପୁରା କରୁଥିବା ଆମ ରାଜ୍ୟକୁ ଆମକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ। ଯେଉଁ ରାଜ୍ୟରେ ଦିନେ ବଡ଼ ଦେଉଳ ତିଆରି ହୋଇଥିଲା, କୋଣାର୍କର ସୂର୍ଯ୍ୟ ମନ୍ଦିର ତିଆରି ହୋଇଥିଲା, ଲିଙ୍ଗରାଜଙ୍କର ବଡ଼ ଦେଉଳ ହୋଇଥିଲା, ଯେଉଁ ରାଜ୍ୟରେ ମନୁଷ୍ୟ ସଭ୍ୟତାର ହଜାର ହଜାର ବର୍ଷର ପୂର୍ବର ପ୍ରମାଣ ମିଳୁଛି ଯେ ରାଜ୍ୟ 21ଶ ଶତାବ୍ଦୀରେ ଯେଉଁ ଜାଗାରେ ଅଛି ସେ ଜାଗା ଆମକୁ ସ୍ୱୀକାର୍ଯ୍ୟ ନୁହେଁ, ଏହାକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ।
0: ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକମାନଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ଜାତୀୟ ଡେଙ୍ଗୁ ଦିବସ ଅବସରରେ ସଚେତନତା ସୃଷ୍ଟି କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ମହାଲିଙ୍ଗ କହିଛନ୍ତି, ସଚେତନତା ହିଁ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ଡେଙ୍ଗୁ ରୋଗ କାରଣ ଏବଂ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଡେଙ୍ଗୁ ମୁକ୍ତ ସମାଜ ଗଠନ ଦିଗରେ ପଦକ୍ଷେପ ନେବା ପାଇଁ ସେ କହିଛନ୍ତି। ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଏହି ମେଡିକାଲ କଲେଜର ବହୁବିଧ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। ନିକଟ ଭବିଷ୍ୟତରେ ହସ୍ପିଟାଲ ଆବଶ୍ୟକ ଥିବା ବିଭିନ୍ନ ପଦପଦବୀ ପୂରଣ କରାଯିବାକୁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ରାଜ୍ୟରେ ଯଥେଷ୍ଟ ପରିମାଣର ତୈଳ ମହଜୁଦ ଅଛି ବୋଲି ଭାରତୀୟ ତୈଳ ନିଗମ ଲିମିଟେଡ୍ IOCL ସ୍ପଷ୍ଟ କରିଛି। ଲୋକମାନେ ଭୟଭୀତ ନ ହୋଇ ଆବଶ୍ୟକତା ମୁତାବକ ତେଲ କିଣନ୍ତୁ ବୋଲି IOCL ପକ୍ଷରୁ କୁହାଯାଇଛି। ରାଜ୍ୟର କେତେକ ପେଟ୍ରୋଲ ପମ୍ପରେ ତେଲ ପାଇଁ ଲମ୍ବା ଧାଡ଼ି ଲାଗୁଥିବାରୁ IOCL ଲୋକମାନଙ୍କୁ ତେଲ ଅଭାବ ଭଳି ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରେଳବାଇ ପକ୍ଷରୁ ଜମି ଅଧିଗ୍ରହଣ ଶେଷ ହୋଇଥିବା ଅଞ୍ଚଳରେ ଟ୍ରାକ୍ ବିଛାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆମ୍ବାଗୁଡ଼ା ରୋଡ୍ରୁ ନବରଙ୍ଗପୁର ପର୍ଯ୍ୟନ୍ତ ମାଟି କାମ ଓ ଟ୍ରାକ୍ ବିଛାଇବା ପାଇଁ ଖୁବ୍ ଶୀଘ୍ର ଆବଶ୍ୟକୀୟ ଉପକରଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଇନ୍ଦ୍ରାବତୀ ନଦୀ ଉପରେ 35 କୋଟି ବ୍ୟବରାଦରେ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ସବ୍ଡିଭିଜନ ସ୍ତରୀୟ ବନ୍ଧକ ଶ୍ରମିକ ଓ ମାନବ ଚାଲାଣ ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ମାନବ ଚାଲାଣ ଓ ବନ୍ଧକ ଶ୍ରମିକ ଆଇନର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲାରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ମାତୃପିତୃହୀନ ଶିଶୁମାନଙ୍କ ନିମନ୍ତେ ବୈଷୟିକ ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ଭବିଷ୍ୟତ ଗଠନ ପାଇଁ ଦିନିକିଆ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ସହ ମାର୍ଗଦର୍ଶନ କରିଥିଲେ। କଳାହାଣ୍ଡି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସ୍ୱଚ୍ଛ ଓ ସଫଳ ପରିଚାଳନା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୁଥ୍ସ୍ତରୀୟ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 2 ପର୍ଯ୍ୟନ୍ତ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗତ 24 ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାର ତୁରେକେଲାଠାରେ ସର୍ବାଧିକ 11 ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ପାଇଁ କାଳବୈଶାଖୀ, ବର୍ଷା ଓ ବଜ୍ରପାତ ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। 2036 ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ ଏବଂ ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବିଭାଜିତ ଦୁନିଆରେ ସାମାଜିକ ଗଣମାଧ୍ୟମ ଓ ସାମାଜିକ ଦାୟିତ୍ୱ ଆଜିର ଡିଜିଟାଲ ଯୁଗରେ ପ୍ରଭାବିତ କରିବାର କ୍ଷମତା ଆଉ କେବଳ ରାଜନୈତିକ ନେତା, ବିଦ୍ୱାନ ବା ପାରମ୍ପରିକ ଗଣମାଧ୍ୟମ ପ୍ରତିଷ୍ଠାନ ପାଖରେ ସୀମିତ ହୋଇ ରହିନାହିଁ। ପାଖରେ ସ୍ମାର୍ଟଫୋନ୍, ଇଣ୍ଟରନେଟ୍ ସୁବିଧା ଏବଂ ବହୁସଂଖ୍ୟକ ଅନ୍ଲାଇନ୍ ଅନୁସରଣକାରୀ ଥିବା ଯେକୌଣସି ବ୍ୟକ୍ତି କିଛି ମିନିଟ୍ ମଧ୍ୟରେ ଆଲୋଚନାକୁ ଦିଗ୍ନିର୍ଦ୍ଦେଶ କରିପାରିବେ, ନୂତନ ଧାରା ତିଆରି କରିପାରିବେ ଏବଂ ସାଧାରଣ ଚିନ୍ତାଧାରାକୁ ପ୍ରଭାବିତ କରିପାରିବେ। ସାମାଜିକ ଗଣମାଧ୍ୟମ ପ୍ରଭାବକାରୀମାନେ ଏବେ ଆଧୁନିକ ଯୋଗାଯୋଗ କ୍ଷେତ୍ରରେ ଏକ ପ୍ରଭାବଶାଳୀ ଶକ୍ତି, ଯେଉଁମାନେ ଜନମତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। କିନ୍ତୁ ଏହି ବର୍ଦ୍ଧିତ ଶକ୍ତି ସହିତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଥାଏ, ଯାହା ସର୍ବଦା ବୁଦ୍ଧିମାନ ଭାବରେ ବ୍ୟବହୃତ ହୁଏ ନାହିଁ। ଏହାର ଦୁରୁପଯୋଗ ସାମ୍ପ୍ରଦାୟିକ ସଦ୍ଭାବକୁ କ୍ଷତି ପହଞ୍ଚାଇପାରେ, ବିଭାଜନକୁ ଗଭୀର କରିପାରେ ଏବଂ ଦେଶର ସାମାଜିକ ଗଠନକୁ ଅସ୍ଥିର କରିଦେଇପାରେ। ସାମାଜିକ ଗଣମାଧ୍ୟମ ପ୍ରଭାବକମାନେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୁଅନ୍ତି, କାରଣ ସେମାନେ ସହଜରେ ପହଞ୍ଚିଯିବା ଯୋଗ୍ୟ ଏବଂ ନିଜମାନଙ୍କ ପରି ଲାଗନ୍ତି। ଆନୁଷ୍ଠାନିକ ପ୍ରତିଷ୍ଠାନ ପରି ନୁହେଁ, ବରଂ ସେମାନେ ସାଧାରଣ ଦୈନିକ ଭାଷାରେ ଯୋଗାଯୋଗ କରନ୍ତି, ଅନୁଗାମୀମାନଙ୍କ ସହିତ ସିଧାସଳଖ ଜଡ଼ିତ ହୁଅନ୍ତି ଏବଂ ପ୍ରାୟତଃ ଭାବପ୍ରବଣ ବିଶ୍ୱାସ ସୃଷ୍ଟି କରନ୍ତି। ଏହି ସଂଯୋଗ ସେମାନଙ୍କର କଥାକୁ ଅସାଧାରଣ ଗୁରୁତ୍ୱ ଦେଇଥାଏ। ଅନ୍ଲାଇନ୍ରେ ଶେୟାର କରାଯାଇଥିବା ପରାମର୍ଶ, ମତାମତ କିମ୍ବା ପ୍ରତିକ୍ରିୟା ହଜାର ହଜାର ଏବଂ କେତେକ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ପସନ୍ଦ ଏବଂ ବିଶ୍ୱାସକୁ ପ୍ରଭାବିତ କରିପାରେ। ସାମାଜିକ ସମସ୍ୟା, ଜୀବନଶୈଳୀ ଧାରା, ସାର୍ବଜନୀନ ନୀତି କିମ୍ବା ସାଂସ୍କୃତିକ ମୂଲ୍ୟବୋଧ ବିଷୟରେ ଆଲୋଚନା ହେଉ, ବର୍ତ୍ତମାନ ଗଣମାଧ୍ୟମ ପ୍ରଭାବକମାନେ ନିର୍ଦ୍ଦିଷ୍ଟ ଏକ ପିଢ଼ିର ମାନସିକତାକୁ ଆକାର ଦେବାରେ ସାହାଯ୍ୟ କରନ୍ତି। ଏହି ପ୍ରଭାବ ପ୍ରଗତି ଦିଗରେ ଏକ ଶକ୍ତି ହୋଇପାରେ। ଅନେକ ସୋସିଆଲ ମିଡିଆ କ୍ରିଏଟର ଶିକ୍ଷା, ପରିବେଶ ସଚେତନତା, ସ୍ୱାସ୍ଥ୍ୟ ଅଭିଯାନ, ବିପର୍ଯ୍ୟୟ ସହାୟତା ଏବଂ ଅବହେଳିତ ସମ୍ପ୍ରଦାୟ ପାଇଁ ସମର୍ଥନକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ପ୍ଲାଟଫର୍ମ ବ୍ୟବହାର କରିଛନ୍ତି। ସଙ୍କଟ ସମୟରେ ଅନ୍ଲାଇନ୍ ସ୍ୱରଗୁଡ଼ିକ ରକ୍ତଦାନ ଅଭିଯାନକୁ ପ୍ରୋତ୍ସାହନ ଦେଇଛନ୍ତି, ରିଲିଫ ପ୍ରୟାସ ପାଇଁ ପାଣ୍ଠି ସଂଗ୍ରହ କରିଛି ଏବଂ ଜୀବନ ରକ୍ଷାକାରୀ ସୂଚନା ପ୍ରସାର କରିଛି। ମାନସିକ ସ୍ୱାସ୍ଥ୍ୟ, ସଚେତନତା ଏବଂ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରୁଥିବା ଅଭିଯାନଗୁଡ଼ିକ ଡିଜିଟାଲ ପକ୍ଷ ସମର୍ଥନ ମାଧ୍ୟମରେ ମଧ୍ୟ ଶକ୍ତି ହାସଲ କରିଛି। ଏହି ଉଦାହରଣଗୁଡ଼ିକ ଦର୍ଶାଏ ଯେ ଦାୟିତ୍ୱ ଦ୍ୱାରା ପରିଚାଳିତ ହେଲେ ପ୍ରଭାବ ସାମାଜିକ ମଙ୍ଗଳର ଏକ ମୂଲ୍ୟବାନ ଉପକରଣ ହୋଇପାରେ। ତଥାପି ଏହି ଘଟଣାର ଅନ୍ଧକାର ଦିଗକୁ ଅଣଦେଖା କରାଯାଇପାରିବ ନାହିଁ। ଦୃଶ୍ୟମାନ୍ୟତା, ସଂଲଗ୍ନତା ଏବଂ ଆୟ ପାଇଁ ପ୍ରତିସ୍ପର୍ଦ୍ଧାରେ କେତେକ ବ୍ୟକ୍ତି ଅତିରଞ୍ଜନାତ୍ମକ ଓ ଆକର୍ଷଣୀୟ କଥାବାର୍ତ୍ତାକୁ ଆଶ୍ରୟ କରନ୍ତି। ସେମାନେ ଅର୍ଦ୍ଧସତ୍ୟ, କଟାଛାଟା ଭିଡ଼ିଓ, ଉତ୍ତେଜକ ମନ୍ତବ୍ୟ କିମ୍ବା ଯାଞ୍ଚ ନ ହୋଇଥିବା ଦାବିକୁ ଶେୟାର କରନ୍ତି, କାରଣ ବିବାଦ ସର୍ବଦା ଦୃଷ୍ଟି ଆକର୍ଷଣ କରିଥାଏ। କ୍ରୋଧ ଏବଂ ଉତ୍ତେଜନା ଏବେ ଲାଭଜନକ ହୋଇପାରିଛି ଏବଂ ଲୋକଙ୍କ ଭାବନାକୁ ଛୁଇଁଥିବା ପୋଷ୍ଟଗୁଡ଼ିକୁ ଆଲଗୋରିଦମ୍ ବେଶୀ ଦେଖାଏ, ଯାହାଫଳରେ ଭୁଲ ସୂଚନାରେ ଦ୍ରୁତ ପ୍ରସାର ହୋଇଥାଏ। ଯେତେବେଳେ ଧାର୍ମିକ ଓ ଆଞ୍ଚଳିକ ଭାଷାଗତ କିମ୍ବା ସାଂସ୍କୃତିକ ପରିଚୟକୁ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରାଯାଏ, ସେତେବେଳେ ବିପଦ ଆହୁରି ବଢ଼ିଯାଏ। ଆସ୍ଥା ଓ ବିଶ୍ୱାସକୁ ଅପମାନ କରିବା, ପରମ୍ପରାକୁ ଉପହାସ କରିବା କିମ୍ବା ସମ୍ପ୍ରଦାୟ ମଧ୍ୟରେ ସନ୍ଦେହ ପ୍ରସାର କରିବା ପାଇଁ ଡିଜାଇନ୍ କରାଯାଇଥିବା ପୋଷ୍ଟଗୁଡ଼ିକ ଡିଜିଟାଲ ଦୁନିଆଠାରୁ ବହୁ ଦୂରରେ ଉତ୍ତେଜନା ସୃଷ୍ଟି କରିପାରେ। ଏକ ହେରଫେର କରାଯାଇଥିବା ଭିଡ଼ିଓ, ଏକ ଭ୍ରମାତ୍ମକ କ୍ୟାପସନ୍ କିମ୍ବା ଏକ ମନଗଢ଼ା କାହାଣୀ ରାତାରାତି ଲୋକଙ୍କ ମନରେ କ୍ରୋଧ ସୃଷ୍ଟି କରିପାରେ। ଅନେକ ସମୟରେ ଦେଖାଯାଇଛି ଯେ ବିଭିନ୍ନ ସମାଜରେ ଅନେକ କ୍ଷେତ୍ରରେ ଅନ୍ଲାଇନ୍ ଗୁଜବକୁ ନେଇ ପ୍ରତିବାଦ, ସଂଘର୍ଷ ଏବଂ ସମ୍ପ୍ରଦାୟ ମଧ୍ୟରେ ବିଶ୍ୱାସ ଭାଙ୍ଗିବାର ମୂଳ କାରଣ। ସ୍କ୍ରିନ୍ ଆଭାସୀ ହୋଇପାରେ, କିନ୍ତୁ ପରିଣାମ ଅତ୍ୟନ୍ତ ଦୁଃଖଦାୟକ। ଏହି ପ୍ରସଙ୍ଗକୁ ଅଧିକ ଚିନ୍ତାଜନକ କରୁଥିବା ବିଷୟ ହେଉଛି ସୋସିଆଲ ମିଡିଆର ଗତି ଏବଂ ପରିଣାମ। କର୍ତ୍ତୃପକ୍ଷ କିମ୍ବା ତଥ୍ୟ ଯାଞ୍ଚକାରୀଙ୍କ ପ୍ରତିକ୍ରିୟା ପୂର୍ବରୁ ଏକ ବିଭାଜନକାରୀ ବାର୍ତ୍ତା ସହର ଏବଂ ସୀମାନ୍ତ ଅତିକ୍ରମ କରିପାରେ। ସତ୍ୟ ସାମ୍ନାକୁ ଆସିବା ପୂର୍ବରୁ କ୍ଷତି ହୋଇଯାଇଥାଏ ଏବଂ ଭୁଲ କଥାଠାରୁ ସଠିକ୍ ସୁଧାରିବାକୁ ସେତେ ଧ୍ୟାନ ମିଳିନଥାଏ। ଏହି ଅସନ୍ତୁଳନ ଘୃଣା ପାଇଁ ଉଭୟ ଯୁକ୍ତି ଅପେକ୍ଷା ଦ୍ରୁତ ଗତିରେ ପ୍ରସାରିତ ହେବାରେ ସହାୟକ ହୁଏ। ତେଣୁ ଏସବୁ ପାଇଁ ସୋସିଆଲ ମିଡିଆ ପ୍ରଭାବକମାନେ ପ୍ରଥମେ ଦାୟୀ। ଯେଉଁମାନେ ଦର୍ଶକଙ୍କୁ ନିୟନ୍ତ୍ରଣ କରନ୍ତି ସେମାନେ ତଥ୍ୟ ଯାଞ୍ଚ କରିବା ଉଚିତ, ବେପରୁଆ ମନ୍ତବ୍ୟ ଏଡ଼ାଇବା ଉଚିତ ଏବଂ ବୁଝିବା ଉଚିତ ଯେ ତାଙ୍କ ଦ୍ୱାରା ବ୍ୟବହାର ଶବ୍ଦଗୁଡ଼ିକ ସକାରାତ୍ମକ ପ୍ରଭାବ ପକାଇପାରେ କିମ୍ବା କ୍ଷତି କରିପାରେ। ସ୍ୱାଧୀନତାର ସହ ମତ ପ୍ରକାଶ କରିବା ଏକ ଗଣତାନ୍ତ୍ରିକ ଅଧିକାର, କିନ୍ତୁ ଏହାର ଅର୍ଥ ଦ୍ୱେଷ ଭଡ଼କାଇବା କିମ୍ବା ଶାନ୍ତିକୁ ଭଙ୍ଗ କରିବାର ସ୍ୱାଧୀନତା ନୁହେଁ। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକୁ ମଧ୍ୟ ସେମାନଙ୍କର ଦାୟିତ୍ୱ ଗ୍ରହଣ କରିବାକୁ ପଡ଼ିବ। ଭୁଲ ସୂଚନା, ଘୃଣାଭରା କଥା ଓ ହିଂସା ଭଡ଼କାଇବା ପାଇଁ ଥିବା ବିଷୟକୁ ଚିହ୍ନଟ କରିବା ପାଇଁ ଏକ ଦୃଢ଼ ବ୍ୟବସ୍ଥା ଆବଶ୍ୟକ। ଆଲଗୋରିଦମ୍ର ସ୍ୱଚ୍ଛତା ଏବଂ କ୍ଷତିକାରକ ବିଷୟ ବିରୁଦ୍ଧରେ ଶୀଘ୍ର ପଦକ୍ଷେପ ନିଆଯିବା ବହୁତ ଜରୁରୀ। ସେହି ସମୟରେ ସରକାର ଏମିତି ନିୟମ କରିବା ଉଚିତ ଯାହା ଶାନ୍ତିକୁ ରକ୍ଷା କରିବ, କିନ୍ତୁ ସଠିକ୍ ଆଲୋଚନା ଓ ମତ ବିନିମୟକୁ ଦମନ କରିବ ନାହିଁ। ନାଗରିକମାନଙ୍କର ଭୂମିକା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ଏକ ଡିଜିଟାଲ ଜ୍ଞାନ ଥିବା ସମାଜ ଠକେଇ ବିରୁଦ୍ଧରେ ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା। ଲୋକମାନେ ଭାଇରାଲ କଥାକୁ ପଚାରିବା, ସତ୍ୟତା ଯାଞ୍ଚ କରିବା ଏବଂ ଅନ୍ଧ ଭାବରେ ଉତ୍ତେଜନାପୂର୍ଣ୍ଣ ବିଷୟବସ୍ତୁ ସେୟାର କରିବାଠାରୁ ଦୂରେଇ ରହିବା ଶିଖିବା ଉଚିତ। ପ୍ରତ୍ୟେକ ଫରୱାର୍ଡ, ରିପୋଷ୍ଟ କିମ୍ବା ମନ୍ତବ୍ୟ ସମାଜରେ ଶାନ୍ତି ବଢ଼ାଏ କିମ୍ବା ବିରୋଧ ସୃଷ୍ଟି କରେ। ଏକୋଇଶତମ ଶତାବ୍ଦୀରେ ସାମାଜିକ ଗଣମାଧ୍ୟମ ପ୍ରଭାବକଙ୍କ ବୃଦ୍ଧି ଶକ୍ତିର ପରିବର୍ତ୍ତିତ ରୂପକୁ ଦେଖାଏ। ଆଜିର ଦିନରେ ପ୍ରଭାବ ହେଉଛି ବିକେନ୍ଦ୍ରୀକୃତ, ତୁରନ୍ତ ଏବଂ ବ୍ୟକ୍ତିଗତ। ଭଲ ଭାବେ ବ୍ୟବହାର କଲେ ଏହା ଲକ୍ଷ ଲକ୍ଷ ଲୋକଙ୍କୁ ଶିକ୍ଷା ଦେଇପାରେ, ଏକତ୍ର କରିପାରେ ଓ ପ୍ରେରଣା ଦେଇପାରେ, କିନ୍ତୁ ଦାୟିତ୍ୱହୀନ ଭାବେ ବ୍ୟବହୃତ କଲେ ଏହା ସାମ୍ପ୍ରଦାୟିକଗୁଡ଼ିକୁ ଭାଗ କରିଦେଇପାରେ ଓ ସାଧାରଣ ଲୋକଲୋଚନକୁ ଖରାପ କରିଦେଇପାରେ। ସମାଜ ଆଗରେ ପସନ୍ଦ ସ୍ପଷ୍ଟ, ଏହା ଲୋକଙ୍କ ମଧ୍ୟରେ ଏକ ସେତୁ ହେବ କିମ୍ବା ଶାନ୍ତି ବିରୁଦ୍ଧରେ ଏକ ଅସ୍ତ୍ର। ଏ ପସନ୍ଦ ଆମ ଅନ୍ଲାଇନ୍ ସଂସ୍କୃତି ସହ ଆମ ସମୟର ନୈତିକ ଚରିତ୍ରକୁ ମଧ୍ୟ ଗଢ଼ିବ।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। ଭୀମ ଭୋଇଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି, ଶ୍ୟାମାମଣି ଦେବୀଙ୍କ କଣ୍ଠରେ।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 396 ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଶ୍ରୀକୃଷ୍ଣଙ୍କ ଦ୍ୱାରା ରୁକ୍ମିଣୀ ହରଣ ଯୋଗୁଁ ଶିଶୁପାଳ କାତର, ନିଷ୍ପ୍ରଭ ଓ ଉଦ୍ୟମହୀନ ହୋଇ ବସିଥାଏ। ମୁଖ ତାର ଶୁଷ୍କ। ଜରାସନ୍ଧ ତାକୁ ବୁଝାଇବାରୁ ସେ ସ୍ୱରାଜ୍ୟକୁ ଫେରିଛି। ରୁକ୍ମିଣୀ କିନ୍ତୁ ରୁକ୍ମିଣୀଙ୍କୁ ଉଦ୍ଧାର କରିବାକୁ ଯାଇଛି। ଭଉଣୀକୁ ଉଦ୍ଧାର କରି ନ ପାରିଲେ କୁଣ୍ଡିନପୁରକୁ ଫେରିବ ନାହିଁ ବୋଲି ଶପଥ କରିଛି। ରୁକ୍ମିଣୀ ଏବଂ ବଳରାମଙ୍କ କଥାରେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ଯୁଦ୍ଧରେ ମାରିନାହାନ୍ତି, କେବଳ କେଶବେଶ ବିରୂପ କରି ଛାଡ଼ି ଦେଇଛନ୍ତି। ଏବେ ସେ ରୁକ୍ମିଣୀଙ୍କୁ ଘେନି ଦ୍ୱାରକା ଭୁବନରେ ପ୍ରବେଶ କରୁଛନ୍ତି।

ପ୍ରଚାର କଲୁ ଶ୍ରୀମଦ୍ ଭାଗବତର 396ତମ ଭାଗ। ଶ୍ରୋତା ବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତା ବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା କରିଛନ୍ତି ଗଜେନ୍ଦ୍ର ପ୍ରସାଦ ଦାସ।

0: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡମିସନ୍ ନର୍ସରୀଠାରୁ କ୍ଲାସ୍ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷା ନିକେତନ, ମୋବାଇଲ ନମ୍ବର 9937328280।
1: ଆପଣମାନଙ୍କର ମୂଲ୍ୟବାନ ସମୟ ମୁହୂର୍ତ୍ତକୁ ଉଜ୍ଜୀବିତ କରି ଏର ଚିରନ୍ତନ କରି ରଖିବା ପାଇଁ ଆପଣଙ୍କ ସହିତ ହାତ ମିଳାଇବା ପାଇଁ ଆସିଯାଇଛି ସାନବେରା ଦ ୱେଡିଂ ରିଲ୍ସ। ଆପଣଙ୍କର ବିବାହ ବ୍ରତ ଆନୁଷ୍ଠାନିକ ଦିବସକୁ ଚିରନ୍ତନ କରି ରଖିବା ପାଇଁ ସେବାରେ ନିୟୋଜିତ ଅଛି ସାନବେରା ଦ ୱେଡିଂ ରିଲ୍ସ। ଯୋଗାଯୋଗ ସିଦ୍ଧାର୍ଥ ପ୍ରଧାନ, ମୋବାଇଲ ନମ୍ବର 7205730336।
2: ନର୍ସରୀରୁ କ୍ଲାସ୍ 5 ପର୍ଯ୍ୟନ୍ତ ଇଂଲିଶ ମିଡିୟମ ପିଲାଙ୍କୁ ଆପଣମାନେ ଟ୍ୟୁସନ୍ ଦେବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଆପଣଙ୍କ ନିକଟସ୍ଥ ଚୁନି ଟ୍ୟୁଟୋରିଆଲକୁ। ମୋବାଇଲ ନମ୍ବରଟି ହେଲା 9040276606। ଠିକଣାଟି ହେଲା EY249 ସେକ୍ଟର 20।
3: ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଗୀତା ଦାସ। ଗୀତ ରଚନା କରିଛନ୍ତି ରଘୁନାଥ ରାଉତ।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଆଜ୍ଞା ହଁ, ଏହି ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଜଳ ବିଷୟରେ ଆପଣମାନଙ୍କୁ ମୋର ଏହି ଛୋଟ ସନ୍ଦେଶଟି। ପ୍ରକୃତି ମା ସାଇତିଛି ତା ଗର୍ଭରେ ଜଳ, ଦେଖି ଚାହିଁ ବ୍ୟୟ କଲେ ବଞ୍ଚିବା ସକଳ। ବିନ୍ଦୁ ବିନ୍ଦୁ ଜଳ ମିଶି ହୋଇ ସାଗର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର।
3: ନର୍ସରୀରୁ କ୍ଲାସ 5 ପର୍ଯ୍ୟନ୍ତ ଇଂଲିଶ ମିଡିୟମ ପିଲାଙ୍କୁ ଆପଣମାନେ ଟ୍ୟୁସନ ଦେବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଆପଣଙ୍କ ନିକଟସ୍ଥ ଚୁନି ଟ୍ୟୁଟୋରିଆଲକୁ। ମୋବାଇଲ ନମ୍ବରଟି ହେଲା 9040276606। ଠିକଣାଟି ହେଲା EY249 Sector 20।
4: ଆପଣମାନଙ୍କର ମୂଲ୍ୟବାନ ସମୟ ମୁହୂର୍ତ୍ତକୁ ଉଜ୍ଜୀବିତ କରି ଏର ଚିରନ୍ତନ କରି ରଖିବା ପାଇଁ ଆପଣଙ୍କ ସହିତ ହାତ ମିଳାଇବା ପାଇଁ ଆସିଯାଇଛି ସାନଭେରା ଦ ୱେଡିଂ ରିଲ୍ସ। ଆପଣଙ୍କର ବିବାହ ବ୍ରତ ଆନୁଷ୍ଠାନିକ ଦିବସକୁ ଚିରନ୍ତନ କରି ରଖିବା ପାଇଁ ସେବାରେ ନିୟୋଜିତ ଅଛି ସାନବେରା ଦ ୱେଡିଂ ରିଲ୍ସ। ଯୋଗାଯୋଗ ସିଦ୍ଧାର୍ଥ ପ୍ରଧାନ, ମୋବାଇଲ ନମ୍ବର 7205730336।
5: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷାନିକେତନ ବିଦ୍ୟାଳୟର ଆଡମିସନ ନର୍ସରୀ ଠାରୁ କ୍ଲାସ 8 ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ Sector 3 ରାଉରକେଲାର ବାଜିରାଉତ ଶିକ୍ଷା ନିକେତନ, ମୋବାଇଲ ନମ୍ବର 9937328280।

ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଦେଶାତ୍ମବୋଧ ଗୀତର କାର୍ଯ୍ୟକ୍ରମ।

0: ଜନର ଜୀବନ ସଚେତନତା ବିଜ୍ଞାପନ ଗୋଟିଏ ମଣିଷର ପ୍ରକୃତ ପରିଚୟ ନିଜ ଚିନ୍ତା ଚେତନା କର୍ମ ଏବଂ ବ୍ୟବହାରରୁ ପ୍ରାପ୍ତ କରିଥାଏ। ଏଥିନିମନ୍ତେ ଜାତି ଧର୍ମ ବର୍ଣ୍ଣର ଆବଶ୍ୟକତା ନାହିଁ।
1: କଣ ରିମା, ଘରେ ସୋଲାର ଲଗେଇଦେଲ?
2: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
2: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ କେତୋଟି ଦେଶାତ୍ମବୋଧ ଗୀତ ଆକାଶବାଣୀ ରାଉରକେଲା। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଶେଷ ହେଲା ଦେଶ ଆତ୍ମବୋଧ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: डीडी न्यूज़ केवल खबर पूरी खबर।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି। ଏବଂ ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ବିସ୍ତୃତ ସମ୍ବାଦ, ଓଡ଼ିଶା ଖଣି ନିଗମ ତା'ର ଲାଭାଂଶର ଏକ ସିଂହଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ପ୍ରଦାନ କରି ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଏହି ସଂସ୍ଥା ରାଜ୍ୟର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତିଷ୍ଠିତ କରିପାରିଛି। ଓଡ଼ିଶା ଖଣି ନିଗମର ରାଜ୍ୟ ଓ ଦେଶର ସମୃଦ୍ଧିରେ ଅତୁଳନୀୟ ଅବଦାନ ରହିଛି।
1: ଓଡ଼ିଶା ଖଣି ନିଗମ ନିଜର କାର୍ଯ୍ୟକ୍ଷମ ଥିବା ଖଣିଗୁଡ଼ିକରୁ ବର୍ଦ୍ଧିତ ଚାହିଦାକୁ ନିରନ୍ତର ପୂରଣ କରିବା ଏବଂ ତାହାର ସ୍ୱତନ୍ତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ନିର୍ବାହ କରିବା, ଆଉ ତା ସହିତ ରାଜ୍ୟର ଶିଳ୍ପାୟନ ଏବଂ ଅର୍ଥନୈତିକ ବିକାଶକୁ ମଧ୍ୟ ଏକ ନୂତନ ଦିଗ ମଧ୍ୟ ନିଶ୍ଚିତ ଭାବରେ ପ୍ରଦାନ କରୁଛି, ଯେଉଁଥିପାଇଁ କି ଆଜି ଓଡ଼ିଶା ଏକ ସମୃଦ୍ଧ ଓଡ଼ିଶା ଆଡ଼କୁ, ନୂଆ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି, ଆଉ ସେଥିରେ ଓଏମ୍ସିର ଭୂମିକା ସର୍ବାଗ୍ରେ ରହିଛି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ ସୃଷ୍ଟି କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ ମଧ୍ୟ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହର ଲୋକାର୍ପଣ କରିବା ସହିତ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି, ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାରୁ ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6 ସ୍ଥାନରେ ଚଢ଼ାଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ତୈଳ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗ ପକ୍ଷରୁ ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ପରିଚାଳନା ଉପରେ ପଦକ୍ଷେପ ନିଆଯିବା ସହିତ ବିଭାଗ ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ସରକାରଙ୍କର ଏହି ପଦକ୍ଷେପ ଫଳରେ ଅନାବଶ୍ୟକ ଇନ୍ଧନର ବ୍ୟୟ ହ୍ରାସ ପାଇବା ସହିତ ଶକ୍ତି ସଂରକ୍ଷଣ ହୋଇପାରିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ମସିହାରେ ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମଇ ମାସ 16 ତାରିଖରେ ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତି ବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ସହିତ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଡେଙ୍ଗୁ ମଶା ଦ୍ୱାରା ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ଦିବସ ପାଳନ କରାଯାଇ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପୋଟଲାମପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜାତୀୟ ସ୍ତରରେ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କାର ପାଇବା ନିମିତ୍ତ ପୋଟଲାମପୁରକୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ପର୍ଯ୍ୟବେକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଆଶାକର୍ମୀ ଓ ଗ୍ରାମରକ୍ଷୀମାନେ ଅଂଶଗ୍ରହଣ କରିଥିଲେ। ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଗ୍ରାମର ମହିଳା ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଜାତୀୟ ଯୁବ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ପ୍ରୋଜେକ୍ଟ ପଏଣ୍ଟ ଏବଂ ମାଇ ଭାରତ ଦ୍ୱାରା ଆୟୋଜିତ ଜାତୀୟ ଯୁବ ନେତୃତ୍ୱ ସମ୍ମିଳନୀ ଓ ସମ୍ମାନ 2026ରେ ସୁଶ୍ରୀ ପାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି। କାର୍ଯ୍ୟକ୍ରମରେ 40 ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି। ଆକାଶବାଣୀକୁ ସାକ୍ଷାତକାର ଦେଇ ସୁଶ୍ରୀ ବିଭାରାଣୀ ପାତ୍ର କହିଛନ୍ତି,
2: ଏ ବର୍ଷ ମୋତେ ଜାତୀୟ ଯୁବ ସମ୍ମାନ 2026 ମିଳିଥିବାରୁ ମୁଁ ମାଇ ଭାରତ ଏବଂ ଓଡ଼ିଶା ପ୍ରୋଜେକ୍ଟ ପଏଣ୍ଟକୁ ଧନ୍ୟବାଦ ଅର୍ପଣ କରୁଛି, ଯୋଉଟା କି ଆମର ଦିଲ୍ଲୀରେ ଆୟୋଜିତ ହୋଇଥିଲା। ଆଉ ଏଇଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଲଙ୍କାର ହାଇ କମିଶନର ମହାସିନୀ କୋଲନ ମ୍ୟାଡମ୍ ଉପସ୍ଥିତ ଥିଲେ।
0: ଭାରତୀୟ ରେଳବାଇ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ବିଶ୍ୱ ପରିବେଶ ଦିବସ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ଜୁନ୍ ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଯାତ୍ରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ କରିବା ନିମନ୍ତେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ସଚେତନତା ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି। ଅଭିଯାନର ଅବଧି ମଧ୍ୟରେ ସମଗ୍ର ରେଳମଣ୍ଡଳରେ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ କରାଯିବ। ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ସୁପରିଚାଳନା, ପୃଥକୀକରଣ ବିଷୟରେ କର୍ମଚାରୀମାନଙ୍କୁ ସଚେତନ କରିବା ସହିତ ଷ୍ଟେସନ ପରିସରରେ ସ୍ୱଚ୍ଛତା ଅଭିଯାନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱାରୋପ କରାଯିବ ବୋଲି ଖୋର୍ଦ୍ଧା ରେଳମଣ୍ଡଳ ପକ୍ଷରୁ କୁହାଯାଇଛି। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ବାମଣ୍ଡର ରାଜା ସାର୍ ବାସୁଦେବ ସୁଢ଼ଳଦେବଙ୍କ ଜୟନ୍ତୀ ଉପଲକ୍ଷେ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟର ପୁଷ୍ଟି ସାଧନରେ ରାଜା ସୁଢ଼ଳଦେବଙ୍କ ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ରାଜା ସୁଢ଼ଳଦେବଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି, ବାମଣ୍ଡା ରାଜା ସ୍ୱର୍ଗତ ସୁଢ଼ଳଦେବ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଥିଲେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ ପାଇଁ ଜାତୀୟ ପୁରସ୍କାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ଲାଇନ୍ ଜରିଆରେ ଆବେଦନ ପତ୍ରଗୁଡ଼ିକ ଦାଖଲ କରାଯାଇପାରିବ। www.awards.gov.in ମାଧ୍ୟମରେ ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଚଳିତ ବର୍ଷର ଜାତୀୟ ପୁରସ୍କାର ପାଇଁ ସମସ୍ତ ଆବେଦନକୁ ବିଚାରକୁ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟଣମ୍ମା ଠାକୁରାଣୀଙ୍କ ଯାତ୍ରା 13 ଦିନରେ ପହଞ୍ଚିଛି। ସନ୍ଧ୍ୟା ଆଳତୀ ସମୟରେ ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁମାନେ ମାଙ୍କ ଦର୍ଶନ କରୁଛନ୍ତି। ଯାତ୍ରାର ଶେଷ ସପ୍ତାହରେ ଛତ୍ରପୁର ମହୋତ୍ସବ ଆୟୋଜନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ଏବଂ एकाठी होई काम करिबा डेंगू रोग को दूर करिबा वार्ता ने आज पालित होई छि डेंगू दिवस आंचलिक संवाद रो प्रसारण आज पे एतिकरे शेष होला
3: अपन माने कार्यक्रम सुनचोंते आकाशवाणी कटक केंद्र रो
4: आजिरो प्रसंग मिलिमिसे काम करिबा डेंगू दूर करिबा आलेख्य आंचलिक संवाद विभाग उपस्थापना महेंद्र कुमार माची डेंगू रोगर कारण एवं एहार निराकरण संपर्क रे जन सचेतनता सृष्टि करिबा लक्ष्य नै आज जातीय डेंगू दिवस पालन करा जाउछि आमे सम्मुखीन हेतुबा स्वास्थ्य समस्या गुडीक मध्यरे डेंगू अन्यतम प्रारंभ रु डेंगू रो चिकित्सा करा नगले परवर्ती समय रे एहा गुरुतर आकार धारण करिबा सह मनीष अकाल मृत्यु मुखरे पडिथाय जनसाधारण को यह विषय सचेतन करने लक्ष्य नहीं प्रत्येक वर्ष मे मस 16 तारीख में देश में जातीय डेंगू दिवस पालन करें डेंगू को जदि अवहेला तेज तहार परिणाम भयंकर होवार नजीर रही चलित बर्ष डेंगू दिवस विषय वस्तु रही मिलमिश काम करवा डेंगू दूर करवा डेंगू रोग लक्षण और चिकित्सा संपर्क में आम अवगत होगा नितांत जरूरी बर्षा दिने डेंगू रोगर प्रादुर्भाव अधिक देखा मिलता है डेंगू रोगर बाहक एडिस मशा सतसंतिया तथा अपरिष्कार स्थान में निजर वंश विस्तार करें डेंगू एक मारात्मक रोग दुई सप्ताह अधिक दिन धरी ज्वर लग रही डेंगू परीक्षा कराई निया उचित सका कि संध्या समय मुख्यतः एडिस मशा कामुड़ी था रोगर लक्षण होधिक दिन ज्वर सह गंठी बिंधा और आखिरे जंत्रणा होता है डेंगू रोग को प्रतिहत करने पर सरकार तरफ विभिन्न कार्यक्रम मान हाथ को नि डेंगू एवं चिकनगुनिया रोगर लक्षण प्राय समान रोथवर यार चिह्नट केतक परीक्षा करने को पड़ता है जनस्वास्थ्य मिशन अधीन यह सब रोगर निराकरण केन्द्र सरकार बजेट सहायता प्रदान करते प्रारंभिक पर्यायर यह चिह्नट करवा प्रतिषेधक व्यवस्था को ठिक भाव कार्यकारी करागले डेंगू रोग को प्रतिहत कर डेंगू भली रोग को प्रतिहत करने को हेले आमको सचेतन होगाक पड़ो परिवेश को परिष्कार रखा सह घर परिसर मध्यरे किंबा आखपाखे जमी रहुतबा पानी को निष्कासन व्यवस्था करा उचित प्रत्येक दुई तीन दिन मध्यरे समीक्षा करी परिवेश को स्वच्छ रखा पदक्षेप निया उचित दिन हेउ किंबा राति सोइबा बेले मशारी व्यवहार करा उचित सरकार तरफ औषधीय मशारी बंटन करा मशारी को LLIN मशारी कहुए डेंगू प्रभावित जिलागुड़िक मशारी बंटन स्वास्थ्य विभाग पक्षर् पदक्षेप नि डेंगू रोग को प्रतिहत करने नहीं सरकार विभिन्न पदक्षेप ग्रहण कर मिलित कार्यक्रम मध्यम सचेतनता वृद्धि लक्ष्य नहीं विभिन्न प्रकार कार्यक्रम आयोजन करा तुरंत चिह्नट एवं चिकित्सा सरकार बहुविध पदक्षेप नहीं मलेरिया डेंगू एवं डायरिया रोग पर मिलित भाव अभियान भूताणुजनित रोगगुड़ प्रतिहत करने लक्ष्य नहीं जातीय भूताणुवाहित रोग नियंत्रण केन्द्र स्थापन कर सरकारी डाक्तरखानागुड़िक डेंगू रोगर चिह्नट और चिकित्सा को मागणे प्रदान मशावंश रोकवाई घर को घर सर्वे कार्य परिवेश सुरक्षा संक्रांत विभिन्न जनसचेतनता कार्यक्रम आयोजन सरकारी बेसरकारी अनुष्ठान स्वेच्छासेवी संगठनगुड़ सामिल कर तृणमूल स्तर ठारु आरंभ करी जिला तथा राज्यस्तर पर्यंत विभिन्न वर्गरे तालीम कार्यक्रम व्यवस्था होइछे डेंगू प्रभावित अंचलगुड़िक उपरे ध्यान केन्द्रीभूत करा सहित चिन्हट एवं चिकित्सा व्यवस्था को अधिक क्रियाशील करा जाइछे राज्य स्वास्थ्य निर्देशालय सहित समन्वय रक्षा करा जाई ए दिगरे बहुविध पदक्षेप ग्रहण करा जाउछे डेंगू एक मशाबाहित रोग होइतिबारु मशा माध्यम रे जणक ठारु अन्य जणकु संप्रसारित होइथाय तेबे गर्भवती महिलांक क्षेत्र रे मांको माध्यम रे गर्भस्थ शिशु ठारे मध्य रोगर प्रभाव देखा देथाय एक आकलन अनुजाई विश्वर प्राय 400 मिलियन लोक प्रत्येक वर्ष डेंगू रे आक्रांत होइथांती तेबे सेतिरु 80% लोकंक ठारे डेंगू रो लक्षण जणा पडि नथाय शिशु एवं वयस्कंक क्षेत्र रे डेंगू रोग विशेष भाव रे घातक साब्यस्त होइथाय तेणु आमे सचेतन हेले ही एही डेंगू रोग को प्रतिहत करि परिबा आसंतु परिवेश को परिष्कार रखिबा मशारी व्यवहार करिबा एवं सुस्थ रहिबा
3: आजिर प्रसंगरे सुनले मिलेमिशे काम करिबा डेंगू दूर करिबा ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ।
5: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।
6: मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार, मलियाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। आप भी माननीय प्रधानमंत्री जी की मन की बात का हिस्सा बन सकते हैं। इसके लिए आप अपने सुझाव 29 मई तक टोल फ्री नंबर 1800117800 पर रिकॉर्ड कर सकते हैं या फिर 1922 पर भी कॉल कर सकते हैं। अपने सुझाव नमो ऐप या MyGov के ओपन फोरम में पोस्ट कर सकते हैं या पोस्ट बॉक्स नंबर 111 आकाशवाणी दिल्ली पर भी भेज सकते हैं। तो याद रखें, रविवार 31 मई सुबह 11 बजे मन की बात।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ମଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ଓଡ଼ିଶା ଖଣି ନିଗମ ନେଉଛି ପଦକ୍ଷେପ, କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ତକ 100 ନିୟୁତ ଟନ୍ ଖଣି ଉତ୍ତୋଳନ ଲାଗି ରହିଛି ଲକ୍ଷ୍ୟ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ଲିକ୍ ମାମଲାଟି ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତେଲ ସଙ୍କଟକେ ନଜରଥି ରଖିକରି ନଗର ଉନ୍ନୟନ ବିଭାଗ ତରଫରୁ ଜାରି ହେଲା ମାର୍ଗଦର୍ଶିକା। ଆଉ ଭୀମଭୋଇ ମେଡିକାଲ କଲେଜକେ ଗୋଟିଏ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟ କରିବେ ସରକାର। ଏଥର ପୁରା ଖବର। ଓଡ଼ିଶା ଖଣି ନିଗମ ତାର ଲାଭର ଗୋଟିଏ ବଡ଼ ଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ଦେଇକରି ରାଜ୍ୟର ଶିଳ୍ପାୟନ ଆଉ ଅର୍ଥନୈତିକ ବିକାଶ ଦିଗରେ ଗୋଟିଏ ବଡ଼ ଭୂମିକା ନେଉଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଆଜି ଓଡ଼ିଶା ଖଣି ନିଗମର 71 ସ୍ଥାପନା ଦିବସ ଅବସରରେ ଭୁବନେଶ୍ୱର ଲୋକସଭା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଓଡ଼ିଶା ଖଣି ନିଗମ ସବୁନୁ ଅଧିକା 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିକି ରେକର୍ଡ କରିବାର ସହିତ 2 ନିୟୁତ ଟନ୍ କ୍ରୋମାଇଟ୍ ଆଉ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରିକି ଜାତୀୟ ଓ ଅନ୍ତର୍ଜାତୀୟ ବଜାରଟି ମାଇଲ୍ ଖୁଣ୍ଟା ସ୍ଥାପନା କରିଛି।
1: ଲୋକଙ୍କର ସେବା ଦୃଷ୍ଟିକୋଣରୁ, ଲୋକଙ୍କର ଜୀବନ ଜୀବିକା ଦୃଷ୍ଟିକୋଣରୁ ଆଜି ଆମକୁ ସମୃଦ୍ଧ କରାଇବାରେ ଇଏ ଗୋଟିଏ ପରେ ଗୋଟିଏ ପାବଛ ଡେଇଁ ଆଗକୁ ଇଏ ବଢ଼ି ଚାଲିଛି ଆମର ଇଏ OMC। ଏହା ବ୍ୟତୀତ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିକରି OMC ଏକ ସର୍ବକାଳୀନ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିପାରିଛି। ସର୍ବାଧିକ ଇଏ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିବାର ରେକର୍ଡ, ତା ସହିତ ଯଦି ଆମେ କ୍ରୋମାଇଟ୍ ଦେଖିବା ତାହେଲେ 2 ନିୟୁତ ଟନ୍ ଏବଂ ବକ୍ସାଇଟ୍ ଯଦି ଦେଖିବା ତାହେଲେ 3 ନିୟୁତ ଟନ୍ ଏହିଭଳି ଭାବରେ ଉତ୍ତୋଳନ କରି OMC ଆଜି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୃଷ୍ଟି କରିଛି ଏକ ନୂତନ ମାଇଲ୍ ଖୁଣ୍ଟ।
0: ମୁଖ୍ୟମନ୍ତ୍ରୀ କହିଛନ୍, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରା କରିବାର ଦିଗେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ତକ ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ଲାଗି ଲକ୍ଷ୍ୟ ରଖିଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ କେତେଟା ପ୍ରକଳ୍ପର ଶୁଭାରମ୍ଭ ଲୋକାର୍ପଣ କରିଛନ୍। କାଲିଆ ପାଣି ନଥିବା ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂଆ ଘର ଲୋକାର୍ପଣ କରିବାର ସହିତ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଆଉ ଅନୁଧ୍ୟାନ କେନ୍ଦ୍ର ଆଉ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ବିଲ୍ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭଲ ପ୍ରଦର୍ଶନ କରିଥିବା ଖଣି ଆଉ ବିଭାଗକେ ସମ୍ବର୍ଦ୍ଧିତ କରିଛନ୍। ରାଜ୍ୟ ଭରପୁର ମାତ୍ରାତି ତେଲ ରହିଛି ବୋଲି ଭାରତୀୟ ତେଲ ନିଗମ ଲିମିଟେଡ୍ IOCL ସ୍ପଷ୍ଟ କରିଛି। ଲୋକମାନେ ନାଇଁ ଡରିକରି ଯେତେ ଦରକାର ସେତେ ତେଲ ଘିନୁନ୍ ବୋଲି IOCL ତରଫରୁ କୁହାଯାଇଛି। ରାଜ୍ୟର କେତେଟା ପେଟ୍ରୋଲ ପମ୍ପନ ତେଲ ଲାଗି ଲମ୍ବା ଧାଡ଼ି ଲାଗୁଥିବାରୁ IOCL ତରଫରୁ ଲୋକମାନଙ୍କୁ ତେଲ ଅଭାବ ବାଗରେ ଗୁଜବକେ ବିଶ୍ୱାସ ନାଇଁ କରବାରକେ ପରାମର୍ଶ ଦିଆଯାଇଛି। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ଲିକ୍ ମାମଲାଟି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ଆଜି ଜୀବବିଜ୍ଞାନ ପ୍ରଶ୍ନପତ୍ର ଲିକ୍ ସାଙ୍ଗେ ସାମିଲ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ସେ ଜଣେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା। ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାଟି NTA ତରଫରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା ବୋଲି CBI ତରଫରୁ କୁହାଯାଇଛି। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାରେ ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ବାବଦ ଅବଗତ ଥିଲେ। ଏହାଦେ ତକ ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଆଉ ଅହଲ୍ୟାନଗରନୁ CBI 9 ଜଣଙ୍କୁ ଗିରଫ କରିଛେ। ସେମାନଙ୍କର ଭିତରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛେ ଆଉ ପୁଲିସ ରିମାଣ୍ଡ ନେଇକରି ପ୍ରଶ୍ନପତ୍ର ଲିକ୍ ବାବଦେ ପଚରାଉଚରା କରୁଛେ। ମାମଲାଟି ଆଉ 2 ଜଣ ଗଲାକାଲି ଗିରଫ ହୋଇଛନ୍। CBI ତରଫରୁ ମିଳିଥିବା ସୂଚନା ଅନୁସାରେ 6 ଜାଗାନ ଚଢ଼ଉ କରିକି ପରୀକ୍ଷା ବାବଦ ଦସ୍ତାବିଜ, ଲ୍ୟାପଟପ୍, ବ୍ୟାଙ୍କ କାଗଜପତ୍ର ଆଉ ମୋବାଇଲ ଫୋନ୍ ଜବତ କରାଯାଇଛେ। ଏବା 10 ଭିତରେ ଦଲମତ ନିର୍ବିଶେଷତି ସଭେ ଏକଠାନିଆ ହୋଇକରି ଓଡ଼ିଶାର ବିକାଶ ବିଷୟ ଚିନ୍ତା କରବାରକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍। 2-ଦିନିଆ ପୁରୀ ଗସ୍ତର ଆଜି ଶେଷ ଦିନେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର କବିତା କୁସୁମାଞ୍ଜଳି ବହିର ଲୋକାର୍ପଣ ଉତ୍ସବଟି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, 2026 ବଛର ଓଡ଼ିଆମାନଙ୍କ ଲାଗି ଚିନ୍ତାଶୀଲ ବଛର ହେବାର ଦରକାର। ସେ କହିଛନ୍,
2: ପୁରୀ ଧାମରେ ଆଜି ଆମେ ନିଷ୍ପତ୍ତି କରଲୁ 2026 ଓଡ଼ିଶା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷ। ଭାଷା ଭିତ୍ତିକ ରାଜ୍ୟ ଭାବେ ଆମେ ଯେତେବେଳେ 100 ବର୍ଷ ପୁରା କରୁଥିବା ଆମ ରାଜ୍ୟକୁ ଆମକୁ ଆହୁରି ଉପରକୁ ନେବା ପାଇଁ ପଡିବ। ଯୋଉ ରାଜ୍ୟରେ ଦିନେ ବଡ଼ ଦେଉଳ ତିଆରି ହେଇଥିଲା, କୋଣାର୍କର ସୂର୍ଯ୍ୟ ମନ୍ଦିର ତିଆରି ହେଇଥିଲା, ଲିଙ୍ଗରାଜଙ୍କର ବଡ଼ ଦେଉଳ ହେଇଥିଲା, ଯୋଉ ରାଜ୍ୟରେ ମନୁଷ୍ୟ ସଭ୍ୟତାର ହଜାର ହଜାର ବର୍ଷର ପୂର୍ବର ପ୍ରମାଣ ମିଳୁଛି। ସେ ରାଜ୍ୟ ଏକବିଂଶ ଶତାବ୍ଦୀରେ ଯୋଉ ଜାଗାରେ ଅଛି ସେ ଜାଗା ଆମକୁ ସ୍ୱୀକାର୍ଯ୍ୟ ନୁହେଁ, ଏହାକୁ ଆହୁରି ଉପରକୁ ନେବା ପାଇଁ ପଡିବ।
0: ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ବିଶ୍ୱ ଆର୍ଥିକ ଅନିଶ୍ଚିତତାକେ ନଜରରେ ରଖିକରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସରକାରୀ ଗାଡ଼ି ମଟର ବ୍ୟବହାର ଲାଗି ନୂଆ ନିୟମାବଳୀ ଜାରି କରିଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ନିର୍ଦ୍ଦେଶ ଦେଇ ଅଧିକାରୀମାନଙ୍କୁ ଭେହିକିଲ୍ ପୁଲିଂ କରିବାରକେ କୁହାଯାଇଛି। ବୈଠକ ପରିଦର୍ଶନ ଯାଞ୍ଚ ସମିତି ଦରକାର ହେଲେ ଗୋଟିଏ ଗାଡ଼ିଟି ବହୁତ ଜଣ ଅଧିକାରୀ ଯିବାରକେ ପରାମର୍ଶ ଦିଆଯାଇଛି। ଏହି ନିର୍ଦ୍ଦେଶ ସଚିବାଳୟ ସହିତ ବିଭାଗ ଅଧୀନ ଥିବା ଭିନ୍ନ ଭିନ୍ନ ସଂସ୍ଥାମାନଙ୍କୁ ଭି ଲାଗୁ କରାଯିବ। ଭୀମଭୋଇ ମେଡିକାଲ କଲେଜକେ ଗୋଟିଏ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟ କରାଯିବା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଉ ହସ୍ପିଟାଲର ବାର୍ଷିକ ଉତ୍ସବଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ଡକ୍ଟର ମହାଲିଂ ଏ ମେଡିକାଲ କଲେଜର ଉନ୍ନତି ଲାଗି ଦୁଇ କେନ୍ଦ୍ର ଓ ରାଜ୍ୟ ସରକାର ବହୁତଟି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି। ଏବେ କିଛିଦିନ ଭିତରେ ହସ୍ପିଟାଲର ଦରକାର ଥିବା ଭିନ୍ନ ଭିନ୍ନ ପଦବୀ ପୂରଣ କରାଯିବାରକେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଜ୍ୟେଷ୍ଠ ମାସର ଉଆଁ ସ୍ଥିତି ଅବସରରେ ଆଜି ରାଜ୍ୟ ସାବିତ୍ରୀ ବ୍ରତ ପାଳନ କରାଯାଇଛି। ଆଜିର ଦିନ ସଧବା ନାରୀମାନେ ସ୍ୱାମୀମାନଙ୍କର ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରିକି ଉପାସ ରଖିଛନ୍। ବିବାହିତ ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜା କରିକି ବର୍ଗସ୍ଥଳ ସତ୍ୟବାନଙ୍କୁ ପୂଜା କରିଛନ୍। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରିକି ନିଜର ସ୍ୱାମୀ ସତ୍ୟବାନଙ୍କର ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ସାବିତ୍ରୀ ଅମାବାସ୍ୟା ଲାଗି ପୁରୀ ଶ୍ରୀମନ୍ଦିର ଆଜି ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି। ସେଆଡ଼େ ଉଆଁ ସ୍ଥିତିନ ଭିତର ଚନ୍ଦନ ଯାତ୍ରା ଅବସରରେ ଆଜି ଜଲକ୍ରୀଡ଼ା କରାଯିବା ବୋଲି ଜଣାପଡ଼ିଛି। ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାଟି ଏ ଅବସରରେ ଶୁଭେଚ୍ଛା ଜଣାଇକରି ମହାପ୍ରଭୁଙ୍କର କୃପାନୁ ସବୁ ପରିବାର ସୁଖ ଶାନ୍ତି ଆଉ ସମୃଦ୍ଧି ଭରିଯାଉ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାବିତ୍ରୀ ବ୍ରତ ଅବସରରେ ମା ସାବିତ୍ରୀଙ୍କର ତ୍ୟାଗ ଧୈର୍ଯ୍ୟ ବୁଦ୍ଧିମତା ଓ ସାହସ ସବୁ ନାରୀମାନଙ୍କର ଜୀବନକେ ଉକିଆ କରୁ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏ ଅବସରରେ ମହିଳାମାନଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ସାବିତ୍ରୀ ବ୍ରତ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇକରି କହିଛନ୍ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଗୋଟିଏ ଅନନ୍ୟ ପରବ ହେଉଛି ସାବିତ୍ରୀ ବ୍ରତ। ରାଜ୍ୟର ଭିନ୍ନ ଭିନ୍ନ ଜାଗାରୁ ଆଜି ସାବିତ୍ରୀ ଉଆଁସ ପାଳନ କରାଯାଇଛି। ମହିଳାମାନେ ରକମ ରକମର ପୂଜା ଦରବ ଧରିକରି ମନ୍ଦିରମାନଙ୍କେ ପୂଜାପାଠ କରିଛନ୍। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ତରଫୁ 12 ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଲାଗି ପରୀକ୍ଷାଫଲ ଘୋଷଣା ଉତ୍ତରର ବ୍ୟବସ୍ଥା ବାବଦ ଗୋଟିଏ ବିଜ୍ଞପ୍ତି ଜାରି କରାଯାଇଛି। ପରୀକ୍ଷାଫଲ ବାବଦେ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କ ଲାଗି ଦୁଇଥାକିଆ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି।

0: ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି ଭାରତ ଏବଂ ନେଦରଲ୍ୟାଣ୍ଡ ଏକ ବିଶ୍ୱସନୀୟ ସ୍ୱଚ୍ଛ ଏବଂ ଭବିଷ୍ୟତ ପାଇଁ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଗତ ଦଶନ୍ଧି ଧରି ବୈଶ୍ୱିକ ଅସ୍ଥିରତା ପରିସ୍ଥିତି ଏବଂ ବିଭିନ୍ନ ସମସ୍ୟା ସତ୍ତ୍ୱେ ଭାରତ ଏହାର ମୁକାବିଲା ଦିଗରେ କାର୍ଯ୍ୟ କରିଆସୁଛି। ନେଦରଲ୍ୟାଣ୍ଡର ହଗ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ବିଶ୍ୱ ବର୍ତ୍ତମାନ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। ବିଶ୍ୱ କୋଭିଡ୍ 19 ମହାମାରୀ, ପଶ୍ଚିମ ଏସିଆରେ ଚାଲିଥିବା ବିବାଦଜନକ ପରିସ୍ଥିତି ଏବଂ ଶକ୍ତି ସଂକଟର ସମ୍ମୁଖୀନ ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ପହଲେ କୋରୋନା ଆୟା, ଫିର ଯୁଦ୍ଧ ହୋନେ ଶୁରୁ ହୋ ଗଏ, ଔର ଅବ ଆଜ କି ଏନର୍ଜି କ୍ରାଇସିସ ହୈ। ୟେ ଦଶକ ଦୁନିଆ କେ ଲିଏ ଆପଦାଓଁ କା ଦଶକ ବନ ରହା ହୈ। ହମ ସଭି ଦେଖ ରହେ ହୈଁ, ଅଗର ୟେ ସ୍ଥିତିୟାଁ ତେଜି ସେ ନହି ବଦଲି ଗଈ ତୋ ବୀତେ ଅନେକ ଦଶକୋଁ କି ଉପଲବ୍ଧିଓଁ ପର ପାନି ଫିର ଜାଏଗା। ଦୁନିଆ କି ବହୁତ ବଡ଼ି ଆବାଦୀ ଫିର ସେ ଗରିବୀ କେ ଦଲଦଲ ମେ ଚଲି ଯାଏଗି।
0: ଆର୍ଥିକ ସୁଦୃଢ଼ୀକରଣ ଦିଗରେ ବିଶ୍ୱସ୍ତରରେ ଉଦ୍ୟମ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏବଂ ନେଦରଲ୍ୟାଣ୍ଡ ମିଳିତ ଭାବେ ଯୋଗାଣ ଶୃଙ୍ଖଳ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଭାରତ ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଦିଗରେ ଅଗ୍ରସର ହେଉଛି। ଏକବିଂଶ ଶତାବ୍ଦୀରେ ଦେଶ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର ଭାବେ କାର୍ଯ୍ୟ କରୁଛି। ଉଭୟ ପ୍ରଯୁକ୍ତି ବିଦ୍ୟା ଏବଂ ମାନବ ସମ୍ଭଳକୁ ପ୍ରୟୋଗ କରି ଏହାକୁ ବାସ୍ତବତାରେ ପରିଣତ କରିବା ଲାଗି କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ନେଦରଲ୍ୟାଣ୍ଡ ସମାଜ ଏବଂ ଏହାର ଅର୍ଥନୀତିରେ ପ୍ରବାସୀ ଭାରତୀୟଙ୍କ ଅବଦାନ ପାଇଁ ଭାରତ ଗର୍ବ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏଥିଲାଗି ନେଦରଲ୍ୟାଣ୍ଡର ଜନତା ଏବଂ ସରକାରଙ୍କ ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।
1: ନେଦରଲ୍ୟାଣ୍ଡ କେ ସମାଜ ଓ ୟହାଁ କି ଇକୋନୋମି ମେ ଜୋ କଣ୍ଟ୍ରିବ୍ୟୁଟ କର ରହେ ହୈଁ ଉସ ପର ହର ଭାରତବାସୀ କୋ ଗର୍ବ ହୈ। ମେ ଆଜ ଇସ ଅବସର ପର ନେଦରଲ୍ୟାଣ୍ଡ କି ଜନତା କା ୟହାଁ କି ସରକାର କା आभार व्यक्त करता हूं। मैं यहां की जनता को 140 करोड़ भारतवासियों की तरफ से अपनी शुभकामनाएं देता हूं।
0: ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡର ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୀତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ଗୁଜରାଟ ଗସ୍ତ କାଳରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅହମ୍ମଦାବାଦ ଏବଂ ଗାନ୍ଧୀନଗରଠାରେ ଅନୁଷ୍ଠିତ ବୈଠକରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରିତାର ଆଲୋଚନା କରିଛନ୍ତି। ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଚାରାରୋପଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାର୍ଖେସ୍ ଗାନ୍ଧୀନଗର କରିଡରର ଆଧୁନିକୀକରଣ ଏବଂ ଘାଟଲୋଡ଼ିଆ, ଗୋଟା, ଚାନ୍ଦଲୋଡ଼ିଆ ଏବଂ ଥାଲ୍ଟେସ୍ ମଧ୍ୟରେ ଆନ୍ତଃ ଯୋଗାଯୋଗ କାର୍ଯ୍ୟ ତ୍ୱରାନ୍ୱିତ ଉପରେ ଆଲୋଚନା କରିଥିଲେ। ଗାନ୍ଧୀନଗର ଲୋକସଭା ଅଞ୍ଚଳରୁ ନୂତନ ଭାବେ ନିର୍ବାଚିତ ହୋଇଥିବା 70 ଜଣ ପୌର ନିଗମ କାଉନ୍ସିଲରଙ୍କୁ ମଧ୍ୟ ଶ୍ରୀ ଶାହା ଭେଟିଥିଲେ। ଜନସାଧାରଣଙ୍କ ଅଭିଯୋଗ ଏବଂ ସେଗୁଡ଼ିକର ତୁରନ୍ତ କାର୍ଯ୍ୟକାରିତା ନେଇ ପ୍ରଶାସନିକ ଅଧିକାରୀମାନଙ୍କ ସହ କାର୍ଯ୍ୟ କରିବା ଲାଗି ଶ୍ରୀ ଶାହା ସେମାନଙ୍କୁ ପରାମର୍ଶ ଦେଇଥିଲେ। ଗତକାଲି ଶ୍ରୀ ଶାହା ଅଖଣ୍ଡନନ୍ଦ ଏବଂ ଶାସ୍ତୁ ସାହିତ୍ୟ ମୁଦ୍ରଣ ଟ୍ରଷ୍ଟର କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଶ୍ରୀ ଶାହା ସମସ୍ତ ବିକାଶମୂଳକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେରେ ଜଣେ ଉଦ୍ଭିଦ ବିଜ୍ଞାନୀ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାର ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6 ସ୍ଥାନରେ ଚଢ଼ଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ଜବତ କରିଛି।

0: ଦିଲ୍ଲୀ ପୁଲିସ୍ର ଅର୍ଥନୈତିକ ଅପରାଧିକ ଶାଖା ଇଓଡବ୍ଲ୍ୟୁ ଦ୍ରବ୍ୟ ଓ ସେବାକର ଦୁର୍ନୀତି ମାମଲା ସହ ଜଡ଼ିତ 6 ଜଣଙ୍କୁ ଗିରଫ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଇଓଡବ୍ଲ୍ୟୁର ଅତିରିକ୍ତ କମିଶନର ରବି କୁମାର ସିଂ କହିଛନ୍ତି ଏହି ଅଭିଯୁକ୍ତମାନେ ମିଥ୍ୟା ଫାର୍ମ ପରିଚାଳନା କରିଥିଲେ। ସେମାନେ 50 ମିଥ୍ୟା କମ୍ପାନୀ କରି ଜିଏସ୍ଟି ରିଟର୍ଣ୍ଣରେ ଦୁର୍ନୀତି ମିଥ୍ୟା ବିଲିଂରେ ସମ୍ପୃକ୍ତ ଥିଲେ। ଏହି କମ୍ପାନୀଗୁଡ଼ିକରୁ ପ୍ରାୟ 128 କୋଟି ଟଙ୍କାର ଜିଏସ୍ଟି ଫାଙ୍କିଥିଲେ। ସେମାନଙ୍କଠାରୁ 51 ଲକ୍ଷ ଟଙ୍କା, 15 ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦେଶରେ 14-18 ବର୍ଷ ବୟସ ମଧ୍ୟରେ ବିଦ୍ୟାଳୟ ଛାଡ଼ୁଥିବା ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଉଦ୍ବେଗ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ସଚିବ ସଞ୍ଜୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ମୁକ୍ତ ବିଦ୍ୟାଳୟ ସଂସ୍ଥାନ ଏନ୍ଆଇଓଏସ୍ ପକ୍ଷରୁ ପ୍ରସ୍ତାବିତ ନୂତନ ପଦକ୍ଷେପ ଏବଂ ରଣନୀତି କାର୍ଯ୍ୟକାରିତାର ସମୀକ୍ଷା ଏବଂ ଆଲୋଚନା କରାଯାଇଥିଲା। ବୈଠକରେ ଶ୍ରୀ କୁମାର କହିଛନ୍ତି ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଥମ ଶ୍ରେଣୀରେ 100 ଛାତ୍ର ନାମ ଲେଖାଉଥିଲେ ମଧ୍ୟ ଦ୍ୱାଦଶ ଶ୍ରେଣୀ ବେଳକୁ ଏହାର ସଂଖ୍ୟା 62 ପହଞ୍ଚୁଛି। ସେ କହିଛନ୍ତି 14-18 ବର୍ଷ ବୟସ ମଧ୍ୟରେ 2 କୋଟିରୁ ଉର୍ଦ୍ଧ୍ୱ ଛାତ୍ର ବର୍ତ୍ତମାନ ବିଦ୍ୟାଳୟ ଛାଡ଼ିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଏହି ସଂଖ୍ୟା ହ୍ରାସର କାରଣ ସମ୍ପର୍କରେ ବୈଠକରେ ସମୀକ୍ଷା କରି ସଚିବ ଶ୍ରୀ କୁମାର କହିଛନ୍ତି ଜଟିଳ ଆର୍ଥିକ ପରିସ୍ଥିତି, ଘରୋଇ ଦାୟିତ୍ୱ ଏବଂ ଜୀବନଶୈଳୀ ସମ୍ପର୍କିତ ସମସ୍ୟା ଏହାର କାରଣ ହୋଇଛି। ପ୍ରତ୍ୟେକ ଛାତ୍ର ଅତି କମ୍ରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତୀୟ ପେଟ୍ରୋଲିୟମ୍ କମ୍ପାନୀ ପକ୍ଷରୁ ଭୁଟାନକୁ ଯୋଗାଇ ଦିଆଯାଉଥିବା ପେଟ୍ରୋଲ୍ ଭାରତ ତୁଳନାରେ ସ୍ୱଳ୍ପ ଦରରେ ବିକ୍ରି କରାଯାଉଛି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଭିଡ଼ିଓକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଏ ସମ୍ପର୍କିତ ଭିଡ଼ିଓ ପୁରୁଣା ଏବଂ ନାଗରିକମାନଙ୍କୁ ପଥଭ୍ରଷ୍ଟ କରିବା ଲାଗି ଏହା ପ୍ରସାରିତ ହେଉଛି। ସରକାରୀ ଭାବେ ଭୁଟାନରେ ବିକ୍ରି ହେଉଥିବା ପେଟ୍ରୋଲ୍ ତୈଳ ଦର ସମ୍ପର୍କରେ ଅବଗତ ହେବା ଲାଗି ପିଆଇବି ପକ୍ଷରୁ କୁହାଯାଇଛି। ତେଲେଙ୍ଗାନାରେ ଆସନ୍ତା ଜୁନ୍ 15 ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଦର୍ଶନ ରେଡ୍ଡି ହାଇଦ୍ରାବାଦଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଜୁନ୍ 25 ଜୁଲାଇ 24 ପର୍ଯ୍ୟନ୍ତ ତାଲିକା ଯାଞ୍ଚ କରିବେ। ଶ୍ରୀ ରେଡ୍ଡି କହିଛନ୍ତି ରାଜ୍ୟରେ ଏହି ପ୍ରକ୍ରିୟା ପାଖାପାଖି 25 ପରେ କାର୍ଯ୍ୟକାରୀ କରାଯାଉଛି। ଜୁଲାଇ 31 ଭୋଟର ତାଲିକା ଚିଠା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ଅଗଷ୍ଟ 30 ସୁଦ୍ଧା ଭୋଟର ତାଲିକା ସମ୍ପର୍କରେ ରହିଥିବା ବିଭିନ୍ନ ଅଭିଯୋଗ ଦାଖଲ କରାଯିବ। ଚୂଡ଼ାନ୍ତ ଭୋଟର ତାଲିକା 1 ଅକ୍ଟୋବର ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଅପରେସନରେ ନାଇଜେରିଆ ଇସ୍ଲାମିକ୍ ଷ୍ଟେଟ୍ ଗ୍ରୁପ୍ର ନେତା ଆବୁ ବିଲାଲ୍ ଅଲ୍ ମାଇନୁକିର ନିହତ ହୋଇଥିବା ଘୋଷଣା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ ଆଫ୍ରିକାର ସବୁଠୁ ଜନବହୁଳ ରାଷ୍ଟ୍ରରେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରିଥିଲେ। ନାଇଜେରିଆ ରାଷ୍ଟ୍ରପତି ବୋଲା ତିନୁବୁ ମଧ୍ୟ ଏହି ଅପରେସନକୁ ସୁନିଶ୍ଚିତ କରିଥିଲେ ଏବଂ ଚାଦ୍ ହ୍ରଦ ନିକଟରେ ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଆକ୍ରମଣରେ ଅଲ୍ ମାଇନୁକିର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ବ୍ୟାଙ୍କକ୍ଠାରେ ଚାଲିଥିବା ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଡବଲ୍ସ ବର୍ଗରେ ଭାରତର ସ୍ୱାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମାନେ ମାଲେସିଆ ଯୋଡ଼ିଙ୍କୁ ସେମିଫାଇନାଲ୍ରେ 19-21, 22-20, 21-16 ସେଟ୍ରେ ପରାସ୍ତ କରିଛନ୍ତି। ଗାନ୍ଧୀନଗରଠାରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ମହିଳା 77 କିଲୋଗ୍ରାମ ବର୍ଗରେ ଭାରତର ସଞ୍ଜନା 3 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଏବଂ ଉପସ୍ଥାପନାରେ ମୁଁ ହରିହର ପଣ୍ଡା। ରାୟଗଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା 4ର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ପର୍ଯ୍ୟାୟରେ ଜିଲ୍ଲାର 314 ଜନବସତିକୁ ସଂଯୋଗ କରିବା ପାଇଁ ପ୍ରାୟ 552 କିଲୋମିଟରରୁ ଅଧିକ ନୂତନ ରାସ୍ତା ନିର୍ମାଣ କରାଯିବ। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କହିଛନ୍ତି ଏହାଦ୍ୱାରା ଗ୍ରାମାଞ୍ଚଳର ଯାତାୟତ ବ୍ୟବସ୍ଥା ଅଧିକ ସୁଗମ ହେବ।
3: ଆପଣ ଯେମିତି ଜାଣୁଛନ୍ତି 1 ତାରିଖକୁ ଆମର ମାନନୀୟ ମୁଖ୍ୟମନ୍ତ୍ରୀ ସାର୍ ଆଉ ମାନନୀୟ କେନ୍ଦ୍ରମନ୍ତ୍ରୀ ସାର୍ ଆସିଥିଲେ, ଆମର ଗ୍ରାମ ଉନ୍ନୟନ ମନ୍ତ୍ରୀ ସାର୍ ବି ଆସିଥିଲେ। ପୁରା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଲଞ୍ଚ ହେଉଛି, ସେଥିରେ ରାୟଗଡ଼ାରେ ସବୁଠୁ ଅଧିକ ପ୍ରୋଜେକ୍ଟ ସ୍ପେସ୍ ମାନେ ନିଆହେଇଛି। ଟୋଟାଲ 274 ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅଛି। ପାଖାପାଖି 600 କିଲୋମିଟର ସଡ଼କ ରାୟଗଡ଼ା ଜିଲ୍ଲାରେ ପ୍ରସ୍ତାବିତ ଅଛି। ତା ଛଡ଼ା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଯେଉଁ ମିଶନ, ସେଥିରେ ରାୟଗଡ଼ାରେ 175 ପାଖାପାଖି ପ୍ରୋଜେକ୍ଟ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିଆହେଉଛି, ଯେଉଁକି 50 ପପୁଲେସନ୍ ଅଛି ତା ପର୍ଯ୍ୟନ୍ତ ଯେଉଁ ଅନ୍କରେକ୍ଟେଡ୍ ହାବିଟେସନ୍ ଯାଇଛି, ଯେଉଁକି 175 ପ୍ରୋଜେକ୍ଟ ନିଆହେଉଛି, ସେଥିରେ ବି ପାଖାପାଖି 400 କିଲୋମିଟର ସଡ଼କ ହବ। ଏଇଟା ଧରିକିରି ରାୟଗଡ଼ାର ଯେଉଁ ସବୁଠୁ ସଦାବେଳେ ସମସ୍ୟା ଥିଲା କି ହାବିଟେସନ୍କୁ କନେକ୍ଟିଭିଟି ହିଁ ନାହିଁ। ରୋଡ୍ କନେକ୍ଟିଭିଟି ହେଲା ପରେ ଆମ୍ବୁଲାନ୍ସ ଯାଇପାରିବ, ଲୋକ ଚାଉଳ ଭତ୍ତା ନେବା ପାଇଁ ଆସିପାରିବେ, ସରକାରୀ ଅଧିକାରୀଙ୍କ ଗାଡ଼ି ପହଞ୍ଚିପାରିବ, ଆହୁରି ତାଙ୍କର କମ୍ୟୁନିକେସନ୍ ବଢ଼ିବ।
2: ରେଳ ବିଭାଗ ରାୟଗଡ଼ା ରେଳ ଡିଭିଜନକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳ ଜୋନ୍ ତୃତୀୟ ଡିଭିଜନ ଭାବରେ ରାୟଗଡ଼ା ସ୍ୱୀକୃତି ପାଇଛି। ଏହି ଡିଭିଜନ ଅଧୀନରେ ପ୍ରାୟ 695 କିଲୋମିଟର ରେଳ ନେଟୱାର୍କ ରହିବ। ରାୟଗଡ଼ାରେ ଆୟୋଜିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ 25,278 ମାମଲା ସମାଧାନ ହୋଇଛି। ଜିଲ୍ଲା ଦୌରା ଜଜ୍ ଦାମୋଦର ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାୟ 25 ଲକ୍ଷ ଟଙ୍କାର ଆପୋଷ ସମାଧାନ କରାଯାଇଛି। ଜିଲ୍ଲାର ବିଭିନ୍ନ କୋର୍ଟରେ ଦୀର୍ଘଦିନ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ଫଇସଲା କରାଯାଇଥିଲା। ରାୟଗଡ଼ା ଜିଲ୍ଲାରେ ଆସନ୍ତା 20 ତାରିଖରୁ ରବି ଧାନ ମଣ୍ଡି ଖୋଲାଯିବ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରବି ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କୃଷି ବିଭାଗ ଅନୁସାରେ ଜିଲ୍ଲାରେ ପ୍ରାୟ 1,58,000 କ୍ୱିଣ୍ଟାଲ ରବି ଧାନ ଉତ୍ପାଦନ ହେବାର ଅନୁମାନ କରାଯାଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ରାୟଗଡ଼ା ଜିଲ୍ଲାର 22 ଯୋଡ଼ି ବରକନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶାସନ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜେକେପୁରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବଦମ୍ପତିଙ୍କୁ ବିବାହ ସାମଗ୍ରୀ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ରାୟଗଡ଼ା ଜିଲ୍ଲା ପରିଷଦର 82ତମ ବୈଠକ ଅଧ୍ୟକ୍ଷା ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ, ପଞ୍ଚାୟତ ଓ ବିଭିନ୍ନ ବିଭାଗୀୟ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ରାୟଗଡ଼ାରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ସବର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ଏବଂ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଉପସ୍ଥିତ ଥିଲେ। କଲ୍ୟାଣପୁର ବ୍ଲକରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳିତ ହୋଇଛି। ବିଷମକଟକ ବିଧାୟକ ନୀଳମାଧବ ହିକକା ହଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳ ବିଭାଗ ଅଧୀନ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ଉନ୍ନତି ଏବଂ ଛାତ୍ରାବାସ ପରିଚାଳନା ନେଇ ସମୀକ୍ଷା ବୈଠକ ହୋଇଛି। 149 ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଧୀକ୍ଷକ ଏଥିରେ ଯୋଗ ଦେଇଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ହାଲୁଆ ପଞ୍ଚାୟତରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ସହାୟତା ଯୋଜନା ସମ୍ବନ୍ଧରେ ସଚେତନତା କରାଯାଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର 179ତମ ଜୟନ୍ତୀ ରାୟଗଡ଼ା ଜିଲ୍ଲା କୋର୍ଟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କର ଜୟନ୍ତୀ ମଧ୍ୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳନ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ସୁଭଦ୍ରା ଶକ୍ତି ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଛି। ଜିଲ୍ଲା ଉନ୍ନୟନ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: আচ্ছা দাশবাবু আপনার ঘরটা 1970 তৈরি হয়েছিল রাইট তাহলে এই পর্যন্ত এত স্ট্রং কেমিতে আছে
5: আরে এইটা একদম সিম্পল এবং সেইথিপাই মু সেতবেলে মোর বিশ্বাস রাখিতিলি এবং আজি মধ্যে চেটিনাড সিমেন্ট উপরে
6: শক্তি যাহা বর্ষ বর্ষ নহে বরং পিঢি পাই রহি থাকে চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূল দুয়া চেটিনাড সিমেন্ট দ্য পারফেক্ট কনক্রিট চয়েস
7: আম রাজা বাবুঙ্কর যেতে বেলে দেখিব ঘরে এসি ফ্যান সবু চলিথিব
8: ওহো মা তোমার প্রতি কথারে টেনশন
7: ইলেকট্রিক বিল কেতে আসুছে জানিছো
8: দেখো মা ঘরে সোলার লগে দিলে চিন্তা যাব
7: হ্যাঁ সেটা যেমতি মাগণে রে হই যাব
8: জানি না কি সরকার পরে এতিপে সাবসিডি দেউছন্তি
9: আজ্ঞা হ্যাঁ পিএম সূর্য ঘর যোজনার কেন্দ্র ও রাজ্য সরকার মোট 138,000 টাকা পর্যন্ত সাবসিডি দেউছন্তি পিএম সূর্য ঘর .gov.in রে আজি হি আবেদন করন্তু
1: প্রচার করছো কার্যক্রম বনানী

0: ମାନଙ୍କର ମଧ୍ୟ ବଞ୍ଚିବାର ଗୋଟେ ଅଧିକାର ଅଛି। ତାଙ୍କ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କର ଗୋଟେ ବନ ପ୍ରଶାସନ ଅଛି।
1: ବନ୍ୟପ୍ରାଣୀଙ୍କ ସୁରକ୍ଷା ଆମ ପରିବେଶ ଉପରେ କିଛି ପ୍ରଭାବ ପକାଇଥାଏ କି?
0: ନିଶ୍ଚିତ ରୂପେ ତାର ବହୁତ ବଡ ପ୍ରଭାବ ଅଛି। ଯଦି ଆପଣ ବନ୍ୟପ୍ରାଣୀଙ୍କର ସୁରକ୍ଷା ନ କରୁଛନ୍ତି, ସବୁଜିମାର ସୁରକ୍ଷା ନ କରୁଛନ୍ତି, ସୋସାଇଟିର ଗୋଟେ ଡିଟେରିଏସନ ଆସିବ। ମୁଁ ଆପଣ ଗୋଟେ ଛୋଟ ଏକ୍ସାମ୍ପଲ ଦଉଛି। ଆପଣ ଆଜିକା ଡେଟ୍ରେ ଦେଖୁଥିବେ ପ୍ରତ୍ୟେକଟି ପରିବାରରେ ଗୋଟେ ଗୋଟେ ଆମେ ଏସି ବ୍ୟବହାର କରୁଛେ। ତାର କାରଣ ହେଲା ଗୋଟେ ଉଚ୍ଚ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଘଟୁଛି। ଯେତେବେଳେ ଆମେ ଆମ ଚାଇଲ୍ଡହୁଡ୍ ଡେଜ୍ରେ ଥିଲେ ସେଠି ଆପଣ ଲକ୍ଷ୍ୟ କରିଥିବେ ଟେମ୍ପରେଚର ହାର୍ଡଲି 33-34 ଡିଗ୍ରୀ ସେଲସିୟସ ରହୁଥିଲା। ଆଜିକା ଡେଟ୍ରେ ସେଇଟା ଅଲରେଡି 42 ପ୍ଲସ୍ ଆସୁଛି। ରିଜିନ୍ ହେଉଛି ଗ୍ରୀନ୍ କଭରେଜଟା ଦିନକୁ ଦିନ କମୁଛି, ବିଶ୍ୱ ତାପମାତ୍ରାଟା ବଢୁଛି। କାହିଁକି ନା ଯେତେବେଳେ ବରଫାବୃତ ଅଞ୍ଚଳ ଗୁଡ଼ିକ ତରଳି ଯାଉଛି ସେତେବେଳେ ଆପଣଙ୍କର ତାପମାତ୍ରା ବିଶ୍ୱ ତାପମାତ୍ରାଟା ବୃଦ୍ଧି ପାଉଛି। ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଯୋଉ ବନ୍ୟପ୍ରାଣୀମାନଙ୍କର ଯେତିକି ଟେମ୍ପରେଚରରେ ବଡି ଆଡଜଷ୍ଟ କରିକି ପରିବେଶ ସହିତ ଚଳିବା କଥା ସେମାନଙ୍କର ମଧ୍ୟ ଧୀରେ ଧୀରେ ଡିଟେରିଏସନ ହେଉଛି ବା ସେମାନେ ଧୀରେ ଧୀରେ ବିଲୁପ୍ତ ପ୍ରାୟ ହେଉଛନ୍ତି। 1999 ମସିହା ବାତ୍ୟାରେ ତା ପୂର୍ବରୁ ପ୍ରତ୍ୟେକଟି ଗାଁ ଗଣ୍ଡାରେ ଯେତେବେଳେ ଗୋଟେ ଶବ ସତ୍କାର କାର୍ଯ୍ୟକ୍ରମ ହଉ କିମ୍ବା ଗାଈ ମହିଷାଦି ମରିଯାଉଥିଲେ, ଆମେ ନେଇକି ଗୋଟେ ଶବ ଯୋଉଠି ପଡେ ତାକୁ ଗାଁ ଗହଳିରେ ଆମେ ମଶାଣୀ ବୋଲି କହୁ, ସେଠି କୁଡ଼ କୁଡ଼ ଶାଗୁଣା ଥିଲେ। ଆପଣ ଦେଖିବେ ଶାଗୁଣାର ବଂଶ ବିଲୁପ୍ତ ପ୍ରାୟ। ଏବେ ଓଡ଼ିଶା ରାଜ୍ୟ ସରକାର ବହୁତ ବଡ ପ୍ରଚେଷ୍ଟା କରିକି ଧୀରେ ଧୀରେ ଶାଗୁଣା ପ୍ରଜନନ କେନ୍ଦ୍ର ଗୋଟେ ନନ୍ଦନକାନନ ସୃଷ୍ଟି କରିଛନ୍ତି। ଯଦି ସକ୍ସେସ ହୁଏ ସମସ୍ତ ଏକ୍ସପେରିମେଣ୍ଟ, ଦେନ୍ ଡେଫିନେଟଲି ଆମେ ଧୀରେ ଧୀରେ ଏଗେନ୍ ଶାଗୁଣା ପ୍ରଜନନଟାକୁ ଇମ୍ପ୍ରୁଭ କରିକି ଶାଗୁଣାକୁ ସଂଖ୍ୟା ବୃଦ୍ଧି କରିପାରିବା।
1: ଆପଣ କହିଲେ ଯେ ସବୁଜିମା ଧୀରେ ଧୀରେ କମିବାରେ ଲାଗିଛି, ଯାହାକି ଆମ ପରିବେଶ ଉପରେ ପ୍ରଭାବ ପକାଉଛି, ଏହି ସବୁଜିମା କମିବାର କାରଣ କ'ଣ?
0: ଦେଖନ୍ତୁ, ସବୁଜିମା କମିବା ପଛରେ ବହୁତ ଗୁଡ଼ିଏ କାରଣ ଅଛି। ଯେତେବେଳେ ଭାରତ ଗୋଟେ ବିକାଶମୁଖୀ ଦେଶ ନଥିଲା, ବର୍ତ୍ତମାନ ବିକାଶମୁଖୀ ଗୋଟେ ଦେଶରେ ପରିଗଣିତ ହେଉଛି, ଯୋଉଟାକୁ ଆମେ ଡେଭଲପ୍ଡ କଣ୍ଟ୍ରି ହିସାବରେ କାଉଣ୍ଟ କରୁଛେ। ଯଦି ଆପଣ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଦେଖିବେ, ଇଣ୍ଡିଆ ଯଦି ତାଙ୍କ ସହିତ ରେସ୍ କରିବାକୁ ଚାହୁଁଛି, ଦେନ୍ ଆପଣଙ୍କୁ ଡେଫିନେଟଲି ଗୋଟେ ଡେଭଲପମେଣ୍ଟାଲ ରେସ୍ ଭିତରେ ପାର୍ଟିସିପେଟ୍ କରିବାକୁ ପଡ଼ିବ। ଡେଭଲପମେଣ୍ଟାଲ ରେସ୍ ଯେତେବେଳେ ଆମକୁ ଟଚ୍ କରୁଛି, ଡେଫିନେଟଲି ଆମର ସିଧାସଳଖ ଏନ୍ଭାରମେଣ୍ଟ ରହୁଛି ଗ୍ରୀନ୍ ଫିଲ୍ଡ ଉପରେ,
1: ରେଲୱେ
0: ଟ୍ରାକ୍ ହଉ, ଏସବୁ ପ୍ରତ୍ୟେକଟି ଜିନିଷ ଆପଣ ସବୁଜିମାକୁ ଆଫେକ୍ଟ କଲେ ହିଁ କରିବେ। ମନୁଷ୍ୟ ଜଗତ ସଦାବେଳେ ଚାହେଁ ମୋର ସମସ୍ତ ଜିନିଷ ସାଇମଲଟେନିୟସ୍ ଦରକାର। ମୋତେ ସବୁଜିମା ଦରକାର, ମୋତେ ଜଳ ପ୍ରୋଭାଇଡ୍ କରିବା ଦରକାର, ମୋତେ ବିଦ୍ୟୁତ୍ ଶକ୍ତି ପ୍ରୋଭାଇଡ୍ କରିବା ଦରକାର। ମାନବ ଜଗତର ୱାଣ୍ଟିଂସଟାକୁ ଫୁଲଫିଲ୍ କରିବାକୁ ଯାଇ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହୁଅନ୍ତୁ, ରାଜ୍ୟ ସରକାର ଥିଲା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଯେତେବେଳେ ଫିଲ୍ଡରେ ଇମ୍ପାକ୍ଟ ଦିଅନ୍ତି ବା ଇଫେକ୍ଟ ଦିଅନ୍ତି, ସେତେବେଳେ ଆପଣଙ୍କର ସବୁଜିମା ଉପରେ ତାର ପ୍ରଭାବଟା ସିଧାସଳଖ ଭାବରେ ପଡ଼େ ଏବଂ ସବୁଜିମାଟା ଧୀରେ ଧୀରେ ଡିଟେରିଏସନ୍ ହୁଏ। ତେଣୁ ସେଇ ସବୁଜିମାଟା ଡିଟେରିଏସନ୍ ହେବା ଦ୍ୱାରା ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀଟା ଧୀରେ ଧୀରେ
1: ଡିଟେରିଏସନ୍
0: ନଷ୍ଟ ହେବା ଯୋଗୁଁ ତାର ପ୍ରଭାବରେ ସେମାନଙ୍କର ମଧ୍ୟ ଅବକ୍ଷୟ ଘଟୁଛି।
1: ତାମାନେ ଆମେ ବି ସବୁଜିମା ପ୍ରତି ନଜର ରଖିବା ଉଚିତ, ଆଉ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ବି ସେମିତି ଯତ୍ନବାନ ହେବା ଉଚିତ
0: ନିଶ୍ଚିତ ରୂପରେ। ଦେଖନ୍ତୁ, ଆମର ଯୋଉ IFSR ରିପୋର୍ଟ ଅଛି, ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ ଯୋଉ ଅଛି, 2021-23 ଏବଂ ଅପ୍ ଟୁ ବର୍ତ୍ତମାନ 26-27% ଆପଣ ଦେଖିବେ ଯେ ଓଡ଼ିଶା ରାଜ୍ୟ ସରକାର ଆପଣଙ୍କର 33-37% ପର୍ଯ୍ୟନ୍ତ ଜଙ୍ଗଲ ବୃଦ୍ଧି କରିକି ରଖିଛନ୍ତି, ଯୋଉଟା ଆପଣଙ୍କର ଜାତୀୟ ହାରଟା ଅଛି 25-27% ବୋଲି। ଆମେ ତାଠୁ ଅଲରେଡି 8-10% ଏକ୍ସେସ ଅଛି। ଆମେ ଏଇଟା ଗ୍ରୋ କରିକି ଏଇଥିପାଇଁ ଅଛି ଯେ ସର୍ବସାଧାରଣଙ୍କର ଇନଭଲ୍ଭମେଣ୍ଟ ଇଜ୍ ହାଇଲି ଏସେନ୍ସିଆଲ ଇନ୍ କନଜରଭେସନ୍ ଅଫ୍ ଦି ବାୟୋଡାଇଭର୍ସିଟି। ଆପଣ ଯେପର୍ଯ୍ୟନ୍ତ ସିଧାସଳଖ ଭାବରେ ସର୍ବସାଧାରଣ ଲୋକଙ୍କୁ ଆପଣ ଇନଭଲ୍ଭ ନ କରୁଛନ୍ତି, ବନ୍ୟପ୍ରାଣୀ ସୁରକ୍ଷା ଏବଂ ସବୁଜିମାର ଯୋଉ ବୃଦ୍ଧିଟା ଆଜି ଆଲୋଚନା କରୁଛେ ବନାନୀ କାର୍ଯ୍ୟକ୍ରମରେ, ଏଟା ସୁଫଳ ଲାଭ କରିବ ନାହିଁ। ଲୋକମାନେ ଥିଲା ସିଧାସଳଖ ଭାବେ ବୁଝିପାରିବେ ଯେ ହାତୀଟି ବଞ୍ଚିବା ଦରକାର, ହରିଣ ମଧ୍ୟ ବଞ୍ଚିବା ଦରକାର, ମୋ ବାରି ଚାରିପଟେ ମଧ୍ୟ ସବୁଜିମା ରହିବା ଦରକାର, ସେତେବେଳେ ଡେଫିନେଟଲି ଆପଣଙ୍କ ଗ୍ରୀନ୍ କଭରେଜଟା ବଢିବ।
1: ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ କଣ କଣ ସବୁ ପଦକ୍ଷେପ ନେଉଛି?
0: ପ୍ରଥମ କଥା ହେଉଛି ସେଥିରେ ଗୋଟେ ସହଭାଗିତା ଭିତରେ ଆମେ ବନ୍ୟପ୍ରାଣୀ ସୁରକ୍ଷା ପ୍ରଦାନ କରିବା। କିଛି ବର୍ଷ ତଳେ ସେଟା ଗୋଟେ କନସେପ୍ଟ ଥିଲା ଯେ ମ୍ୟାନ୍ ଆନିମଲ୍ କନ୍ଫ୍ଲିକ୍ଟ, ଏଇଟା ଗୋଟେ
1: ପଶୁ ମଣିଷ ବିବାଦ,
0: ଏଇଟା ଗୋଟେ ବିବାଦର ରୂପ ବା ଡାଇଲଗ୍ ନ ରଖି ଆମେ ଏବେ ଗୋଟେ ନୂଆ କନସେପ୍ଟ ତିଆରି କରିଛୁ, ସହଭାଗିତା ଭିତରେ ମନୁଷ୍ୟ ଏବଂ ବନ୍ୟପ୍ରାଣୀ କିଭଳି ଭାବରେ ସମାଜରେ ବଞ୍ଚିବେ ବା ସଷ୍ଟେନ୍ କରିବେ। ଦେଖନ୍ତୁ, ଏହାର ସୁରକ୍ଷା ପାଇଁ କି ଲିଗାଲ୍ ପ୍ରୋଭିଜନ୍ ତାର ବହୁତ ଗୁଡ଼ିଏ ଅଛି। ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ 1972 ଅଛି, ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ରୁଲ୍ 1974 ଅଛି, ତାକୁ ପନିସେବୁଲ୍ ବିଭିନ୍ନ ସେକ୍ସନ୍ସ ଅଛି, ଲିଗାଲ୍ ପ୍ରୋଭିଜନ୍ ତ ବହୁତ ଗୁଡ଼ିଏ ଅଛି। କିନ୍ତୁ ଏ ସବୁ ଜିନିଷ ବାଦେ ଏ ଲିଗାଲ୍ ପ୍ରୋଭିଜନ୍ ଭିତରକୁ ଯଦି ଆପଣ ପଶିବେ, ଦେଖିବେ ମୋଷ୍ଟ ଅଫ୍ ଦି କେସ୍ରେ ଟ୍ରାଇବାଲ୍ ପିପୁଲ୍ସ, ଯୋଉମାନେ ଜନଜାତି ବର୍ଣ୍ଣବାସୀ, ଏଇମାନଙ୍କର ସିଧାସଳଖ ଇନଭଲ୍ଭମେଣ୍ଟ ଥାଏ। କିନ୍ତୁ ସେମାନେ ଯୋଉ ଶିକାରଟା କରନ୍ତି ବା ସେମାନେ ଯାହା ଇଲିଗାଲ୍ ଆକ୍ଟିଭିଟିଜ୍ଟା କରନ୍ତି, ତାକୁ ଆଣିକି ସେଇ ଲୋକଙ୍କ ପାଖରେ ପହଞ୍ଚାନ୍ତି ଯୋଉମାନେ ଏସି ଘରେ ବସିକି ସେମାନେ ତାକୁ ଉପଭୋଗ କରନ୍ତି। କହିବାର କନସେପ୍ଟ ହେଲା ଶିକାର କରୁଥିବା ଲୋକଟା ଗୋଟେ ପୁଅରେଷ୍ଟ ଅଫ୍ ଦି ପୁଅର ପିପୁଲ୍, ଆଦିବାସୀ ଶ୍ରେଣୀର ଲୋକଟେ ଯାହାର ପେଟ ଏବଂ ପିଠି ଦୁଇଟାକ ପ୍ରାୟତଃ ସମାନ ଥିବ। ଆମେ ବିଭିନ୍ନ ଫୋରମ୍ ଯେତେବେଳେ ଆରେଷ୍ଟ କରିକି ନଉ, ମାଜିଷ୍ଟ୍ରେଟଙ୍କ ପାଖରେ ତାଙ୍କୁ ନେଇ ପ୍ରଡ୍ୟୁସ୍ କରୁ, ଯେ ସେତେବେଳେ ସେମାନେ ଫିଲ୍ କରନ୍ତି ଏ ଲୋକଟା ବାସ୍ତବରେ କ'ଣ ଏତେ ବଡ଼ ଯନ୍ତ୍ରଟାକୁ ଶିକାର କରିକି ଆଣିକି ଏଠି ଆମ ପାଖରେ ପହଞ୍ଚିଥିବ। ୟେସ୍, ତା ପାଖରେ ଟେକ୍ନିକାଲ୍ ନଲେଜ୍ଟା ଅଛି,
1: କେମିତି ଗୋଟେ ବନ୍ୟପ୍ରାଣୀକୁ ଶିକାର କରେ,
0: ଟ୍ରାଡିସନାଲ୍ ୱେରେ ସେ ତାକୁ ଶିକାର କରିଥାଏ। ସେମାନେ ମଧ୍ୟ ବହୁତ सजाग हेले जो पनिशमेंटा इम्पोज कराऊँच से।

0: ବୁଝୁଛନ୍ତି, ଆମେ ତାଙ୍କୁ ମଧ୍ୟ କାଉନ୍ସିଲିଂ କରୁଛୁ ଏବଂ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମରେ ତାଙ୍କୁ ହିଁ ଭାଗିଦାରୀ ରୂପେ ନେଉଛୁ ଏବଂ ତାଙ୍କୁ ଇନଫର୍ମାଣ୍ଟ ଆଗରେ ୟୁଜ୍ କରୁଛୁ। ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ବୋଧେ ଆଉଟ୍ ଅଫ୍ ଦି 29 ଷ୍ଟେଟ୍ସ ଅଫ୍ ଦି ଇଣ୍ଡିଆ ଫାର୍ଷ୍ଟ ଟାଇମ୍ ଏଆଇ ଟାକୁ ୟୁଜ୍ କରିଛି ଫର୍ ଦି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ। ଏବଂ ଏହାର କେତେ ଦୂର ସକ୍ସେସ୍ ଅଛି ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ଆପଣ ଦେଖିବେ। ଫାର୍ଷ୍ଟ ଟାଇମ୍ ଶିମିଳିପାଳରେ ଆମେ ଥିଲା ଏଆଇ କ୍ୟାମେରାଟାକୁ ଟାୱାରଟାକୁ ୟୁଜ୍ କଲୁ, ଲାଷ୍ଟ ସ୍କେଲ୍ର ଆମେ ଶିକାରୀମାନଙ୍କୁ ଶିକାର କରୁଥିବା ଅବସ୍ଥାରେ ମଧ୍ୟ ତାଙ୍କୁ ଧରିଛୁ, ଡାଇରେକ୍ଟ ଏଭିଡେନ୍ସ ନେଇକି କୋର୍ଟରେ ପ୍ରଡ୍ୟୁସ୍ କରୁଛୁ। କୋର୍ଟରୁ ଗୋଟେ ଦ୍ୱିପାକ୍ଷିକ ସଦାବେଳେ ଆଲୋଚନା ହୁଏ, ଗୋଟେ ଆସାମୀଟାକୁ ସୁରକ୍ଷା ଦେବା ପାଇଁ ଗୋଟେ ଟିମ୍ ଫାଇଟ୍ କରେ, ଆସାମୀଟାକୁ ଆସାମୀ ବୋଲି ପ୍ରୁଫ୍ କରିବା ପାଇଁ ଆଉ ଗୋଟେ ଟିମ୍ ମଧ୍ୟ ସେଠି ଫାଇଟ୍ କରେ। ବିଫୋର୍ ଦି କୋର୍ଟ ଫୋରମ୍ରେ ଆପଣଙ୍କୁ ଏଭିଡେନ୍ସ ପ୍ରଡ୍ୟୁସ୍ କରିବା ଗୋଟେ ଏସେନ୍ସିଆଲ୍ ଥିଲା। ତ ଆମେ ସେ ଏଆଇ ଟାୱାର ଯୋଉ ୟୁଜ୍ କଲୁ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଉ ଟେକ୍ନୋଲୋଜି ଆଡପ୍ଟ କଲୁ,
1: ସେ ପ୍ରମାଣଗୁଡ଼ାକ
0: ସେଠୁ ପାଇଲୁ, ଯଦ୍ୱାରା କି ସେମାନଙ୍କୁ ଖସିବାକୁ ମଧ୍ୟ ବାଟ ମିଳିଲା ନାହିଁ। ତ ରାଜ୍ୟ ସରକାର ଅନେକ ଗୁଡ଼ିଏ ସ୍କିମ୍ ଅଛି, ଗଜ ସୁରକ୍ଷା ଜନରକ୍ଷା ଗୋଟେ ସ୍କିମ୍ ଅଛି, ଗଜ ସାଥୀ ଫାର୍ମର୍ସ ମାନଙ୍କୁ ଆମେ ଗଜ ସାଥୀରେ ତାଙ୍କୁ ୟୁଟିଲାଇଜ୍ କରୁ। କେମିତି ଆମର ଏଇ ବାଙ୍କି ଗୋବିନ୍ଦପୁର ଅଞ୍ଚଳରେ ଡମ୍ପରା ଅଞ୍ଚଳରେ ପ୍ରାୟ ଚାଷୀ ଅଛନ୍ତି ଯୋଉମାନଙ୍କର ଚାଷ ଜମିଟା ହୋଲ୍ ଥ୍ରୁ ଦ ଇୟର୍ ବାର ମାସ ଯାକ ସେମାନେ କଲ୍ଟିଭେସନ୍ କରନ୍ତି। ଯେହେତୁ ଚନ୍ଦ୍ରା ଡମ୍ପରା ଅଭୟାରଣ୍ୟଟା ଗୋଟେ ଏଲିଫାଣ୍ଟ ସାଙ୍କ୍ଚୁରୀ, ହାତୀ ରେଗୁଲାର ଇଣ୍ଟରଭାଲରେ ଡମ୍ପରା ରେଞ୍ଜରୁ ଆଠଗଡ଼ ଡିଭିଜନକୁ ସେମାନେ ଯାତାୟତ କରିବେ। ମହାନଦୀ ରିଭର୍ଟାକୁ 2.5 କିଲୋମିଟର 3 କିଲୋମିଟର ରେଡିୟସ୍ଟାକୁ ସେମାନେ କଭର କରିବେ, ରିଭର୍ ବେଲ୍ଟକୁ ସେମାନେ ପହଁରିକି ଏପଟୁ ସେପଟୁ ଯାଆନ୍ତି। ତ ଆତଜାତ ସମୟରେ ଡେଫିନେଟଲି ନଦୀ କ୍ରସ୍ କରିବାରୁ ସେମାନେ ଗୋଟେ ଟାୟାର୍ଡନେସ୍ ଫିଲ୍ କରନ୍ତି, ତ ସେମାନେ ଫାଷ୍ଟ ଖାଇବା ପାଇଁ ରିଭର୍ ବ୍ୟାଙ୍କରେ ଯାହା ସବୁ କ୍ରପ୍ ଥିବ ତାକୁ ଡ୍ୟାମେଜ୍ କରନ୍ତି। ରାଜ୍ୟ ସରକାରଙ୍କର ପ୍ରାବଧାନ ଅଛି, କ୍ରପ୍ ଡ୍ୟାମେଜ୍ ଯଦି କରୁଛନ୍ତି ତାଙ୍କୁ ଆମେ ଅନୁକମ୍ପା 2.0ରେ ତାଙ୍କୁ କମ୍ପେନ୍ସେସନ୍ ଦେବା। ସୋ ପର୍ ହେକ୍ଟର ରାଜ୍ୟ ସରକାର ବା ଯଦି ପ୍ୟାଡି ଫିଲ୍ଡ ଅଛି 20,000 ଟଙ୍କା ଦେଉଛନ୍ତି ପର୍ ହେକ୍ଟର, ଯଦି କ୍ୟାସ୍ କ୍ରପ୍ ଅଛି ସେଇଟା ଆରାଉଣ୍ଡ 25,000 ସେମାନେ ଦେଉଛନ୍ତି। ଆମେ ତାକୁ ଆକ୍ସେସ୍ କରୁ କେତେଙ୍କର ଏକ୍ସଟେଣ୍ଟ ଅଫ୍ ଡ୍ୟାମେଜ୍ ଅଛି, ବେସିଂ ଅପନ୍ ଦାଟ୍ କମ୍ପେନ୍ସେସନ୍ଟା
1: ଅନୁସାରେ ଦେବା ପାଇଁ ଚେଷ୍ଟା,
0: ଏବଂ ଦାଟ୍ ଗୋଟେ ଟ୍ରାନ୍ସପରେନ୍ସି ମୋଡ୍ରେ ଦେଉଛୁ, ଅନ୍ଲାଇନ୍ରେ ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୁଏ ସେଇଟା।
1: ହାତୀମାନେ ତାଙ୍କର ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଉନାହାନ୍ତି ବୋଲି ସହରାଭିମୁଖୀ ହେଉଛନ୍ତି, ଏହି ପ୍ରସଙ୍ଗରେ ଆପଣ କଣ କହିବେ?
0: ମୁଁ ଆପଣଙ୍କୁ ଜଷ୍ଟ 20 ଇୟର୍ସ ବ୍ୟାକ୍ର ଗୋଟେ ହିଷ୍ଟ୍ରି କହିବି। କଟକ ଭୁବନେଶ୍ୱର ସହରଟା ଗୋଟେ ଲିମିଟେଡ୍ ଜୋନ୍ ଭିତରେ ଥିଲା, ସବସିକ୍ୱେଣ୍ଟଲି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଏଇଟା ଗୋଟେ ଟ୍ୱିନ୍ ସିଟ୍ର ଆଖ୍ୟା ଦେଲେ, ଏବଂ ଏ ଟ୍ୱିନ୍ ସିଟ୍ର ଆଖ୍ୟାଟା ଧୀରେ ଧୀରେ ତାର ପରିସୀମାଟା ବଢ଼ିଲା, ପରିସୀମାତ୍ରା ବଢ଼ିଲା, ସେତେବେଳେ ସହରଟା ବଢ଼ିଛି ଏଲିଫ୍ୟାଣ୍ଟ ହାବିଟେଟ୍ ଭିତରକୁ। ହାତୀ ଆଜି ସହରାଭିମୁଖୀ ହେଇନି, ହ୍ୟୁମାନ୍ ବିଙ୍ଗ ଆଜି ସହରାଭିମୁଖୀ ଏକ୍ସପାନ୍ସନ୍ କରିଦେଇଛି ହାତୀର ହାବିଟେଟ୍ ବା ପରିସଂସ୍ଥା ଭିତରକୁ। ହାତୀ ଥରେ ଯୋଉ ରୁଟ୍ ଦେଇକି ଯାଇଥାଏ, ମନେ ରଖିଥାଏ ମୁଁ ଏଇ ରାସ୍ତା ଦେଇକି ଆସିଛି, ସେଇ ରାସ୍ତା ଦେଇକି ମୁଁ ଫେରିବି, ତ ସେପଟେ ଫେରିଲା ବେଳକୁ ସେଠି ଯଦି ରାସ୍ତା ଥିବ, ସେଠି ଯଦି ପାଚେରୀ ଥିବ, ଘର ଥିବ, ଡେଫିନେଟଲି ସେ ତାକୁ ଆମେ ତା ଏରିଆଟାକୁ ଇନକ୍ଲୋଜ୍ କରିକି ଘର କରିଛେ। ସେକେଣ୍ଡ ଥିଙ୍ଗ ଦେଖିବେ, ହାତୀର କ୍ଷତି ହବନି କିମ୍ବା ମଣିଷର କ୍ଷତି ହବନି, ମାନେ କାହାରି କ୍ଷତି ନ କରିବା ପାଇଁ ଆମେ ଏବେ ଗୋଟେ ଆର୍ଲି ୱାର୍ଣ୍ଣିଂ ସିଷ୍ଟମ୍ ବ୍ୟବହାର କରୁଛୁ, ତାକୁ ଇଡବ୍ଲ୍ୟୁଏସ୍ କହୁଛେ। ତାକୁ ଗୋଟେ ଜାଗାରେ ଗୋଟେ ଟାୱାର ଦେହରେ ଗୋଟେ ସାଇଲେଣ୍ଟ ଡେ ସେଟ୍ଅପ୍ କରିଛୁ, ସେଟା ସୋଲାର ଲାଇଟ୍ ଫିଟେଡ୍, ଏବଂ ସେଥିରେ ଗୋଟେ ମେମୋରି କାର୍ଡଟେ ବା ଚିପ୍ଟେ ୟୁଜ୍ ହେଉଛି। ସପୋଜ୍ ଆମେ କୌଣସି ଫାର୍ମର ଠୁ କି କୌଣସି ପବ୍ଲିକ ଠୁ ମାନେ ଗୋଟେ ମେସେଜ୍ ପାଇଲୁ ଯେ ଅଙ୍କି ଏରିଆରେ ଗୋଟେ ହାତୀ ଆସି ଏଠି ପହଞ୍ଚିଛି, ତ ଇମିଡିଏଟଲି ଆମେ ସେଇ ନମ୍ବରଟାକୁ ଆମେ ଗୋଟେ ମିସ୍ କଲ୍ଟେ କରିବୁ। ଆଟ୍ ଦ ସେମ୍ ଟାଇମ୍ ସେ ଗୋଟେ କିଲୋମିଟର ରେଡିୟସ୍ ପର୍ଯ୍ୟନ୍ତ ସେ ଆପଣ ଗୋଟେ ସାଇଲେଣ୍ଟ ଡେ ପ୍ରଡ୍ୟୁସ୍ କରିବେ, ସୋ ଦ୍ୟାଟ୍ ପବ୍ଲିକ ଇମିଡିଏଟଲି ଆୱାର ହେଇଯିବେ ଯେ ଏଇ ଏରିଆକୁ ବର୍ତ୍ତମାନ ହାତୀ ଆସିଛି, ଆମେ ଆମ ଘର ଭିତରେ କବାଟ ଜଗା ବନ୍ଦ କରି ରହିବୁ। ହାତୀ କ୍ରସ୍ କରିଗଲା ପରେ ବନ ବିଭାଗକୁ ଆମେ ମେସେଜ୍ ପାଇଁ ଏଗେନ୍ ଆସିବୁ। ଆଉ ଗୋଟେ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଇଛି, ଏବେ ଓଡ଼ିଶା ବନ ପ୍ରଶାସନ ଏବଂ ବିଦ୍ୟୁତ୍ ବିଭାଗ ମଧ୍ୟରେ ଗୋଟେ କୋଡିନେସନ୍ ମିଟିଂ ହେଉଛି ରେଗୁଲାର ଇଣ୍ଟରଭାଲରେ, ସେମାନେ ସମସ୍ତଙ୍କ ଭିତରେ ପ୍ରତି ମାସରେ ଗୋଟେ ସମନ୍ୱୟ ବୈଠକ କରୁଛନ୍ତି
1: ଏଇ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ
0: ନେଇକି, ପର୍ଟିକୁଲାରଲି ଯେତେବେଳେ ଇଲେକ୍ଟ୍ରିକ ବ୍ଲେସନ୍ ହେଉଛି କି ଯେତେବେଳେ ରେଲୱେ ଆକ୍ସିଡେଣ୍ଟ ହେଉଛି ତାକୁ ରିଡ୍ୟୁସ୍ କରିବା ପାଇଁ, ମିନିମାଇଜ୍ କରିବା ପାଇଁ ଆମେ ତାଙ୍କ ସହିତ ମଧ୍ୟ କୋଡିନେସନ୍ ମିଟିଂ କରୁଛୁ। ସପୋଜ୍ ଗୋଟେ ଏରିଆରେ ଏଲିଫେଣ୍ଟ ମୁଭମେଣ୍ଟ ଅଛି, କନ୍ସର୍ଣ୍ଣ ଏରିଆର ଜେଇ ଏସ୍ଡିଓ ଏଜିଓଡି ଇଞ୍ଜିନିୟର ତାଙ୍କୁ ଇମିଡିଏଟଲି ମେସେଜ୍ ଦିଆଯାଏ, ସେ ଏରିଆରୁ ସେ ଲାଇନ୍ଟା ସେମାନେ କଟ୍ ଅଫ୍ କରିଦିଅନ୍ତି। ଏବଂ ସେଥିପାଇଁ କିଛି ବଜେଟ୍ ପ୍ରାବଧାନ ମଧ୍ୟ ରାଜ୍ୟ ସରକାର ଏବେ ଧୀରେ ଧୀରେ ରଖୁଛନ୍ତି। ମୋଷ୍ଟ ଅଫ୍ ଦ ଟାଇମ୍ ଦେଖିବେ ସେତେବେଳେ ଲୋକଙ୍କ ପାଖରେ ବିଦ୍ୟୁତ୍ ଶକ୍ତି ପହଞ୍ଚିବା ପାଇଁ ଏମର୍ଜେନ୍ସି କେସ୍ରେ ଗୋଟେ ଟ୍ରାନ୍ସଫର୍ମର ବସାଯାଉଥିଲା, ତାର ହାଇଟ୍ ମେଜରମେଣ୍ଟ ହେଉନଥିଲା। ଏବେ କିନ୍ତୁ ଯୋଉ ଜାଗାରେ ଟ୍ରାନ୍ସଫର୍ମର ଆପଣଙ୍କୁ ସେଟେଲ୍ କରାହଉଛି ସେଠି କେତେ ମିନିମମ୍ ହାଇଟ୍ ରହିବ ସେ ଟ୍ରାନ୍ସଫର୍ମଟା, ତାକୁ ବନ୍ଦ କରି ରଖାଯିବ ନା ତାକୁ ଗୋଟେ ଆବଦ୍ଧ ପ୍ରିମାଇସେସ୍ ଭିତରେ ରଖାଯିବ, ସେଇଟା ମଧ୍ୟ ଡିସାଇଡ୍ ହେଉଛି ବାଇ ଦି ଫରେଷ୍ଟ ଅଫିସର୍ସ, ଲୋକାଲ୍ ଫରେଷ୍ଟ ଅଫିସର୍, ଯୋଉଠି ଫ୍ରିକ୍ୱେନ୍ସି ଅଫ୍ ମୁଭମେଣ୍ଟ ଅଫ୍ ଦି ଏଲିଫେଣ୍ଟ ଅଧିକା ଅଛି,
1: ଯୋଉ ଜାଗାରେ ଚଳପ୍ରଚଳ ଚାଲିଛି,
0: ସେଇ ଜାଗାରେ ଆମେ ଗୋଟେ ସେଫ୍ଟି ଜୋନ୍ ମେଜରମେଣ୍ଟ ରଖୁଛୁ। କୋଉଠି ସ୍ୟାଗିଂ ଅଛି ସେଠି ଇଣ୍ଟରପୋଜ୍ ଦିଆଯାଉଛି, ଯୋଉଠି ଓପନ୍ ଅଛି ସେଠି ଆମେ କେବୁଲ୍ ସିଷ୍ଟମ୍ କରୁଛୁ, ଯୋଉଠି ବ୍ୟାରିକେସନ୍ ନାହିଁ ସେଠି ବ୍ୟାରିକେସନ୍ କରୁଛୁ, ଯୋଉଠି ହାତୀ ଛୁଆ ଗଳି ପଡୁଛନ୍ତି କୂଅ ଭିତରେ ଫାର୍ମର୍ସଙ୍କର ଅନୁମତି ନେଇକି ସେ ଜାଗାରେ ମଧ୍ୟ ଆମେ କ୍ଲୋଜ୍ କରିକି ରଖୁଛୁ।
1: ବେଳେବେଳେ ଦେଖାଯାଉଛି ଯେ ଟ୍ରେନ୍ ଲାଇନ୍ରେ ବି ହାତୀମାନେ କଟି ଯାଉଛନ୍ତି।
0: ନିଶ୍ଚିତ ଆଜ୍ଞା, ଟ୍ରେନ୍ ଲାଇନ୍ ରେ ମଧ୍ୟ ହାତୀ ଆକ୍ସିଡେଣ୍ଟ ନ ହେବା ପାଇଁ
2: କଣ ସବୁ ବ୍ୟବସ୍ଥା କରାଯାଉଛି?
0: ଏବେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଗୋଟେ ବହୁତ ସୁନ୍ଦର କନସେପ୍ଟ ତିଆରି କରୁଛନ୍ତି, ଅଶ୍ମୀ ବୈଷ୍ଣବ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଗୋଟେ କନସେପ୍ଟ ତିଆରି ଚାଲିଛି, ଅନ୍ ଏକ୍ସପେରିମେଣ୍ଟ ବେସିସ୍ ରେ ଅଛି ଆଠଗଡ଼ ଏବଂ ଢେଙ୍କାନାଳରେ। ରେଲୱେ ଲାଇନ କରେ ଗୋଟେ କେବୁଲ ବିଛା ହଉଛି, ଟ୍ରେନ ଆସୁଥିବା ସମୟରେ ଏବଂ ହାତୀ ମୁଭମେଣ୍ଟ ଥିବା ସମୟରେ ଗୋଟେ ସାଇରନ୍ ଟେ ବାଜିବ, ତ ସେଇ ପର୍ଟିକୁଲାର ମୁଭମେଣ୍ଟରେ ଡ୍ରାଇଭରକୁ ମେସେଜ ଦିଆଯିବ ଯେ ଯୋଉ ଲୋକ ପାଇଲଟ ଥିବେ ବା ଟ୍ରେନ ଅପରେଟର ଯୋଉ ଥିବେ ଟ୍ରେନ ବେଗଟାକୁ ସେମାନେ ଏଲିଫେଣ୍ଟର କୌଣସି ଇଞ୍ଜୁରି ହେବ ନାହିଁ। ଧନ୍ୟବାଦ ଦେବୀ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟ ଏସବୁ ଦିଗରେ ବହୁତ ସୁନ୍ଦର ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଆମେ ମଧ୍ୟ ଫିଲ୍ଡରେ ତାକୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ଯେତେ କଷ୍ଟ ଆସୁଛି ତାକୁ ସ୍ୱୀକାର ମଧ୍ୟ ଫିଲ୍ଡରେ କରୁଛୁ।
1: କେନ୍ଦ୍ର ସରକାର, ରାଜ୍ୟ ସରକାର ତଥା ବନ ବିଭାଗର ତ ସାହାଯ୍ୟ ସହଯୋଗ ରହିଛି, ହେଲେ ଏଇ ଯୋଉ ବନ୍ୟ ପ୍ରାଣୀଙ୍କ ସୁରକ୍ଷାରେ ଜଣେ ସାଧାରଣ ଲୋକର ଭୂମିକା ଆଉ ଦାୟିତ୍ୱ କର୍ତ୍ତବ୍ୟ କଣ ରହିଛି?
0: ଗୋଟେ ସର୍ବସାଧାରଣ ଲୋକଙ୍କର ମାନସିକତା କଣ ଅଛି, ସେ କାହିଁକି ବନ୍ୟପ୍ରାଣୀ ସୁରକ୍ଷାରେ ଗୋଟେ ବ୍ରତି ହବ?
2: ଆଜ୍ଞା,
0: ଜଣେ ସାଧାରଣ ଲୋକ କହିଲେ ବି ସେ ଜଣେ ଗାର୍ଡିଆନ, ତ ସେମାନେ ଯେପର୍ଯ୍ୟନ୍ତ ସଚେତନ ନ ହୋଇଛନ୍ତି ପରବର୍ତ୍ତୀ ପିଢ଼ିକି ଗୋଟେ ସଚେତନ ବାର୍ତ୍ତା ମଧ୍ୟ ଦେଇପାରିବେ ନାହିଁ। ତେଣୁ ଗୋଟେ ସର୍ବସାଧାରଣ ଲୋକ ପ୍ରଥମେ ଇନସ୍ୟୁର ହବା ଦରକାର ଯେ ଆମେ ସମସ୍ତ ଦେଶୀ ଖାଦ୍ୟ ଖାଉଥିଲୁ, ଗୋଟେ ଆଭରେଜ ଏଜ୍ ଥିଲା 90, ସେପର୍ଯ୍ୟନ୍ତ ନିରୋଗ ଜୀବନ ଅତିବାହିତ କରୁଥିଲେ ଏବଂ ସେତେବେଳେ ସମସ୍ତ ବନ୍ୟପ୍ରାଣୀ ମଧ୍ୟ ସମାଜରେ ସୁରକ୍ଷିତ ଥିଲେ, ଉଭୟଙ୍କ ଭିତରେ ଗୋଟେ ସମନ୍ୱୟ ଥିଲା। ଯଦି ସେଇ ବାର୍ତ୍ତାଟା ସେ ତା ପରବର୍ତ୍ତୀ ପିଢ଼ିକି ସେ ନଦିଏ ଏବଂ ବନ ପ୍ରଶାସନ ଯଦି ସେଇ ପରବର୍ତ୍ତୀ ପିଢ଼ିଟାକୁ ସ୍କୁଲ କଲେଜ ଯେତେ ୟଙ୍ଗ ଷ୍ଟେଜ୍ ଅଛନ୍ତି ସେଠି ଯଦି ସେଇ ବାର୍ତ୍ତାଟା ନଦିଏ, ଦେନ୍ ପରବର୍ତ୍ତୀ ପିଢ଼ି ଅଲୱେଜ୍ ହାଇବ୍ରିଡ୍ ପ୍ରଡକ୍ଟ ଉପରେ ଡିପେଣ୍ଡ କରିବେ। ହାଇବ୍ରିଡ୍ ପ୍ରଡକ୍ଟର ଗୋଟେ ପ୍ଲସ୍ ପଏଣ୍ଟ ହେଉଛି ଆପଣଙ୍କୁ ଇନ୍ଷ୍ଟାଣ୍ଟ ଟେଷ୍ଟଟା ଦିଏ, କିନ୍ତୁ ଗୋଟେ ଲଙ୍ଗ୍ ଟର୍ମରେ ଆଫେକ୍ଟ ପକାଏ। ଆଭରେଜ୍ ଲାଇଫ୍ ସ୍ପେନ୍ଟା ବର୍ତ୍ତମାନ ଧୀରେ ଧୀରେ କମି କମି ଆସି 80-75 ଭିତରୁ ପଳେଇ ଆସିଲାଣି, ତ ତା ରିଜିନ୍ ହେଉଛି ଡ୍ୟୁ ଟୁ ଲ୍ୟାକ୍ ଅଫ୍ କୋଡିନେସନ୍ ଏବଂ ଦି ୱାଇଲ୍ଡ ଆନିମଲ୍ସ ଆଣ୍ଡ ଦି ହ୍ୟୁମାନ୍ ବିଙ୍ଗ୍ସ।
2: ମଣିଷ ପଶୁଙ୍କ ଭିତରେ ସମନ୍ୱୟ
0: ଅଭାବ ରହୁଛି, କମୁଛି, ସେଇଟାକୁ ଆଉ ଇନକ୍ରିଜ୍ କଲେ ଡେଫିନେଟଲି ଆମର ଲାଇଫ୍ ସ୍ପେନ୍ ମଧ୍ୟ ବଢିବ।
2: ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଆଧାର କରି ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ବନ ବିଭାଗ କଣ ସବୁ ଦାୟିତ୍ୱ କର୍ତ୍ତବ୍ୟ ତାର କରୁଛି?
0: ଦେଖନ୍ତୁ, ଆମେ ଡିଫରେଣ୍ଟ ଫୋରମ୍ରେ ପିଆର୍ଆଇ ମେମ୍ବର୍ସଙ୍କୁ ଇନଭଲ୍ଭ କରୁଛୁ, ସରପଞ୍ଚ ହୁଅନ୍ତୁ କିମ୍ବା ୱାର୍ଡ ମେମ୍ବର ହୁଅନ୍ତୁ, ଜିଲ୍ଲା ପରିଷଦ ସଭ୍ୟ ହୁଅନ୍ତୁ, ସେମାନଙ୍କର ସହାୟତାରେ ହିଁ ବିଭିନ୍ନ ପବ୍ଲିକ୍ ପାର୍ଟିସିପେସନ୍ ଆକ୍ଟିଭିଟିଜ୍ କରାଯାଏ। ଯେମିତି ଆମେ ବନ୍ୟପ୍ରାଣୀ ସପ୍ତାହ ପାଳନ କରୁଛୁ, ସେଠି ବନ୍ୟପ୍ରାଣୀ ସପ୍ତାହରେ ଯୋଉ ଯୋଉ ଇନ୍ଷ୍ଟିଚ୍ୟୁସନ୍ରେ ଆମେ ସବୁ କମ୍ପିଟିସନ୍ କରିଥିବୁ, କୁଇଜ୍ କମ୍ପିଟିସନ୍ କରିଥିବୁ, ଚିତ୍ରାଙ୍କନ ପ୍ରତିଯୋଗିତା କରିଥିବୁ, ଏସେ ରାଇଟିଂ କରିଥିବୁ, ଗୋଟେ ଗୋଟେ ୱାଇଲ୍ଡ ଆନିମଲ୍ର କ'ଣ ଆବଶ୍ୟକତା ଅଛି ତା ଉପରେ ଗୋଟେ କନସେପ୍ଟ ତିଆରି କରି ସେମାନେ ଗୋଟେ ଗୋଟେ ଡ୍ରଇଂ କରନ୍ତି, ଏତେ ସୁନ୍ଦର ମେସେଜ ଦେଇଥାଏ। ଛୋଟ ଛୋଟ ପିଲାଙ୍କ ମାଇଣ୍ଡରେ ମଧ୍ୟ ଭେରି ଇନୋଭେଟିଭ୍ କନସେପ୍ଟ ସବୁ ଥାଏ, ସେଗୁଡ଼ାକୁ ମଧ୍ୟ ଆମେ ଡିଟେକ୍ଟ କରୁ, ତାଙ୍କଠୁ ଆଦାୟ କରୁ ଏବଂ ତାଙ୍କୁ ମଧ୍ୟ ରିୱାର୍ଡ ଦେଉ। ସରକାରଙ୍କ ରାଜ୍ୟ ସରକାର ବିଭିନ୍ନ ସ୍କିମ୍ ଅଛି, ସପୋଜ୍ ଘରଚଟିଆର ସଂରକ୍ଷଣ କରୁଛନ୍ତି, ଯୋଉମାନେ କ୍ରୋକୋଡାଇଲ୍ର ସଂରକ୍ଷଣ ପ୍ରତି ଅଛନ୍ତି, ଯୋଉମାନେ ହାତୀ ସଂରକ୍ଷଣ ପ୍ରତି ଅଛନ୍ତି। ସପୋଜ୍ ଆପଣଙ୍କୁ ଗୋଟେ ଏକ୍ସାମ୍ପଲ୍ ଦେବି, ହାତୀ ମୋର ସାଥୀ ଗୋଟେ ଅନୁଷ୍ଠାନ ଅଛି, ଯୋଉଠି ଗୋଟେ ହାତୀ ମଣିଷ ଭିତରେ ବିବାଦ ଥାଏ, ସେମାନେ ଇନ୍ଷ୍ଟାଣ୍ଟଲି ସେ ଡିଓପଙ୍କ ସହିତ କଣ୍ଟ୍ରୋଲ କରିକି, ଆପଣ ଲୋକାଲ ଫରେଷ୍ଟ ଅଫିସର ସହିତ କଣ୍ଟ୍ରୋଲ କରିକି ସେଠିକି ଯିବେ, ଯାଇକି ସେମାନେ ସେଠି ଲୋକଙ୍କ ସହିତ କାଉନ୍ସିଲିଂ କରନ୍ତି। ବେଳେବେଳେ ହାତୀ ମଣିଷ ବିବାଦରେ ଏତେ ବଡ ଉଗ୍ର ରୂପ ନେଇଯାଏ, ଯଦି ହାତୀରେ ମଣିଷକୁ ମାରିଦେଲା ଦେନ୍ ସେଠି ଲୋକ ପଚାରନ୍ତିନି, ରାବକୁ ବାଡ଼େଇବାକୁ ହେବ।
2: ଶୁଣିବାକୁ ପାଉଛୁ ଯେ ବନ୍ୟ କର୍ମଚାରୀଙ୍କ ଉପରେ ଆଟାକ୍ କରାଯାଉଛି,
0: ତା ରିଜିନ୍ ହେଉଛି ଯେତେବେଳେ ଯୋଉ ଲୋକର ଗୋଟେ ଧନ ଜୀବନ ପର୍ଟିକୁଲାର ଯେତେବେଳେ କ୍ଷତି ହୁଏ, ଲୋକ ରାଗ ମୁଖରେ ସେତେବେଳେ ଗୋଟେ ପ୍ରତିହିଂସା ପରିଣାତ୍ମକ ମନୋଭାବ ପରିପୋଷଣ କରେ, ତ ତାକୁ ସେମାନେ ରିଡ୍ୟୁସ୍ କରିବା ପାଇଁ ହାତୀ ମେରା ସାଥୀ ଯୋଉ ଟିମ୍ ଅଛି ସେମାନେ ଯାଇ ସେଠି ପହଞ୍ଚନ୍ତି, ଜିଲ୍ଲା ପ୍ରଶାସନର ପୋଲିସ ଅଧିକାରୀମାନେ ଯାଇ ସେଠି ପହଞ୍ଚନ୍ତି ଏବଂ ଲୋକାଲ ୟୁଥ୍ ଯୋଉମାନେ ୱାଇଲ୍ଡ ଲାଇଫ୍ ୱିଙ୍ଗ ସହିତ ଆସୋସିଏଟେଡ୍, ଯୋଉମାନେ ତାଙ୍କ ସହିତ ଉତ୍ତପ୍ରଦ ଭାବେ ଜଡିତ ଭାବେ କାମ କରନ୍ତି, ସେମାନେ ସେ ସିଚୁଏସନ୍କୁ କମାଣ୍ଡ କ୍ୱାଇଟ୍ କରନ୍ତି ଏବଂ ସରକାର ଦେଖନ୍ତି ଏଇ ସଂସ୍ଥାଟା କେତେ ଥର ଏଇଭଳିଆ ଆକ୍ଟିଭିଟିଜ୍ କରିଛି, ତାକୁ ରେକର୍ଡ ବିଲ୍ଡ ଅପ୍ ମଧ୍ୟ କରାଯାଏ, କରିକି ତାଙ୍କୁ
2: ପୁରସ୍କୃତ
0: କରାଯାଏ,
2: ତାଙ୍କୁ କିଛି ପ୍ରୋତ୍ସାହନ ରାଶି ଦିଆଯାଏ,
0: ନିଶ୍ଚିତ ରୂପେ ତାଙ୍କୁ ପ୍ରୋତ୍ସାହନ ରାଶି ତାଙ୍କୁ ଦିଆଯାଉଛି।
2: ସାର୍, ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ସୁପରିଚାଳନା ପାଇଁ ସରକାରଙ୍କ ତରଫରୁ ବା ବନ ବିଭାଗ ତରଫରୁ କଣ ସବୁ ଯୋଜନା ପ୍ରସ୍ତୁତ କରାଯାଉଛି?
0: ହାତୀକୁ ସୁରକ୍ଷା ଦେବା ପାଇଁ ବା ହାତୀ ବାହାରକୁ ନ ଆସିବା ପାଇଁ ଯୋଉଠି ସମ୍ଭବ ଅଛି ଆମେ ତାକୁ ଟ୍ରେଞ୍ଚ କରିଛୁ, ଯୋଉଠି ସମ୍ଭବ ନାହିଁ ଟ୍ରେଞ୍ଚ ଖୋଳିବା ପାଇଁ ସେଠି ଆମେ ରାଣ୍ଡମ୍ ରୋବର୍ ୱାଲ୍ ଫର୍ମେସନ୍ କରିଛୁ, ଯୋଉଠି ଦୁଇଟା ଯାକ ମେଟେରିଆଲ ଯାଇକି ପହଞ୍ଚି କାମ କରାଯାଇପାରୁନି ସେ ଜାଗାରେ ଆମେ ସୋଲାର ଫେନ୍ସ କରିଛୁ, ଏବଂ ଯୋଉଠି ଏଲିଫେଣ୍ଟ ମୁଭମେଣ୍ଟଟା ଫ୍ରିକ୍ୱେଣ୍ଟଲି ଅଛି ବା ଫ୍ରିକ୍ୱେନ୍ସି ଅଧିକା ଅଛି ସେ ଜାଗାରେ ଏଲିଫେଣ୍ଟ କରିଡର ବୋଲି ଆମେ ଗୋଟେ ଇୟର୍ ମାର୍କ ରଖିଛୁ, ଏଇ ଜାଗାରେ ହାତୀ ନିଶ୍ଚିତ ରୂପେ ବାହାରକୁ ବାହାରିବ। ହାତୀ ଗୋଟେ ମାଇଗ୍ରେଟରି ୱାଇଲ୍ଡ ଆନିମଲ୍, ଗୋଟେ ସ୍ଥାନ ଆଉ ଗୋଟେ ସ୍ଥାନକୁ ଡେଫିନେଟଲି ଯିବା, ତ କହିବାର ସେନ୍ସ ହେଲା ସେମାନେ ସୋସିଆଲି ଆମଠୁ ବହୁତ ଗୁଣରେ ଅଧିକ ମାନେ ଆଟାଚ୍ ଟୁ ଇଚ୍ ଅଦର୍, ତେଣୁ ତାଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର କ୍ରୋଡ୍ସ ଅଫ୍ ରୁପିସ୍ ଇନ୍ଭେଷ୍ଟମେଣ୍ଟ କରୁଛନ୍ତି। ଆମେ ଖୁସି ହେବା ଦରକାର ଯେ ଏଇ ସୁରକ୍ଷା ନୀତି ଯୋଗୁଁ ଆଜି ଓଡ଼ିଶାର ପୋଟେନ୍ସିଆଲ 1700-1800 ହାତୀ ଥିବା ଜାଗାରେ ଆମେ 2100-2200 ହାତୀ ପାଉଛେ ଏବଂ ନ୍ୟୁ ବେବି ବର୍ନ୍ସ ମଧ୍ୟ ଆସୁଛି। ମୋଷ୍ଟ ଅଫ୍ ଦ ଟାଇମ୍ ଆପଣ ଦେଖିବେ ମିଡିଆ କଭରେଜ କରୁଛନ୍ତି, ଏଠି ହାତୀ ମୃତ୍ୟୁ ହେଲା, ସେଠି ହାତୀ ମୃତ୍ୟୁ ହେଲା, ଏଠି ହାତୀ ମୃତ୍ୟୁ ହେଲା, ମୁଁ ଆଜି ପର୍ଯ୍ୟନ୍ତ କୌଣସି ଜାଗାରେ ଦେଖିଲିନି ହାତୀ ଛୁଆଟେ ହାତୀ ଜନ୍ମ କରିଛି, ଗୋଟେ ନେଗେଟିଭ ମେସେଜଟାକୁ ଆମେ ସ୍ପ୍ରେଡ୍ କରିଦେଉଛୁ ଇମିଡିଏଟଲି,
2: ନେଗେଟିଭ ଜିନିଷଟା ବି ସମସ୍ତେ ବହୁତ ଶୀଘ୍ର ଗ୍ରହଣ କରି ନିଅନ୍ତି, ଆଉ ସେଟା ବି ମନ ଭିତରେ ପୁରା ମାନେ ଛାପି ହେଇକି
0: ରହିଯାଏ, ଗୋଟେ ଫ୍ଲେଭର ଆଡେଡ୍ ଟାଇପ୍ର ସବଷ୍ଟାନ୍ସ ମିଳିଯାଏ ତାଙ୍କୁ। ଆମେ ଡେଫିନେଟଲି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବୁ, ବନ ପ୍ରଶାସନକୁ ଆମେ ଧନ୍ୟବାଦ ଦେବୁ, ଯେତେ ପିଆର୍ଆଇ ମେମ୍ବର୍ସ ଅଛନ୍ତି, ପବ୍ଲିକ୍ସ ଅଛନ୍ତି, ତାଙ୍କ ପାର୍ଟିସିପେସନ୍ ଯୋଗୁଁ ଆଜି ତା ସଂଖ୍ୟାଟା ଧୀରେ ଧୀରେ ବଢ଼ିକି 2100 ভিতরক আসিছে এটি
2: এতে সব করিবা সত্যে মধ্যে বর্তমান দেখা যায় হাতি বারা হেটা বাঘ হরিণ এমানকু সব শিকার করা যাওচি যেহেতু জনে আপন হউজন্তি বনাঞ্চল অধিকারী এই প্রসঙ্গক আধার করি কোন আপন আম শ্রোতা বন্ধু মানকু কইবে
0: শিকার করিবা ইতিহাস পৃষ্ঠা যদি আপনি দেখি আসিবে পৌরাণিক তথ্যর যদি আপনি দেখি আসিবে
2: রাজা রাজুড়া
0: শিকার করিবার গোটে পরম্পরা বা প্রথা রয়েছে
2: আজ্ঞা
0: তার মানে নুহে যে আজিকা ডেটরে মধ্যে মানুষ শিকার করিলে সেতবে রাজা মহারাজ মানে নিজের আধিপত্য বিস্তার করা শিকার করতে নিজের খুশিটা জাহির করা শিকার করতে যা পূর্ণ ফ্রম আওয়ার দি গ্র্যান্ড প্যারেন্টস এই পরম্পরা বা প্রথাটা অতীতর গড়ি আসুলা তার অর্থ নুহে আজিকা ডেটরে আমি সেটা করা মু এটা কু অস্বীকার করবি ম্যাডাম আজিকা ডেটরে শিকার হো না
2: জনজাতি মানে রয়েছেন সেমান তাঙ্কর জীবিকা পাই যে পশু শিকার করুচন্তি তেনু তাঙ্কর জীবিকা পাই সে কেমিতি পশু শিকার ন করিবে সেতি পাই কিছি সরকার বা বন বিভাগ চেষ্টা করুচন্তি কি
0: বর্তমান রাজ্য সরকার অতি সুন্দর কনসেপ্ট ওটি তৈরি করুচন্তি আদিবাসী মানকর ডেভেলপমেন্ট গোটে নারাই কি নরো
2: আদিবাসী রাজ্যরে কেমিতি
0: রাজ্যরে কেমিতি পরিণত হই পারিবো সেতি পাই মানে অনারেবল চিফ মিনিস্টার মধ্যে গোটে রিসেন্টলি গোটে ভেরি শর্টলি সুন্দর ডিসিশন টে নেইচন্তি আদিবাসী মানকর কোন ওয়ান্টিংস অছি কনসার্ন এরিয়ার ভিডিও তহসিলদার ইমান জে কি আকো তাঙ্কর ওয়ান্টিংস টা কো তাঙ্কর গোটে লিপিবদ্ধ আকারে আনন্তু পানীয় জল ব্যবস্থা হোক শিক্ষা ব্যবস্থা হোক স্বাস্থ্য ব্যবস্থা হোক গমনাগমন হোক কোণ কলে তাঙ্কর ডে টু ডে লাইভলিহুড চেঞ্জেস আসিপারে তো সেমানে গছকু দেবতা বলে পূজা করন্তি আজিকা ডেট রে মহেন্দ্রগিরি রাজা বলে মহেন্দ্রগিরি পাহাড় পর্বতকু লোক পূজা অর্চনা করছন্তি বৃক্ষ দেবতাঙ্কু পূজা করিয়া হোচ আমার গোটে কলচর সেটা যে কেবল আদিবাসীঙ্ক পাখে অছি সেটা
2: না না আম সংস্কৃতি পরম্পরারে
0: বি রইছি সংস্কৃতি পরম্পরায় সেটা রইছি বৃক্ষ রাজিকু আমি পূজা অর্চনা করিবা আজ্ঞা আজ্ঞা সেটা করিথিবা যগু আজি মনিষ জগতটা বঞ্চিছে ওনলি বিকজ অফ দ্যাট
2: গছ লতা পশু পক্ষী পরস্পর পরিপূরক যেমিতি আম সবু জীবাঙ্কু ভাল পাউচু আম বন্য প্রাণীকু বি সেমতি ভাল পাইবা কথা
0: দেখন্তু বিজ্ঞান যেতে আগুকু বি যাও পৌরাণিক তথ্য যাহা কৌচি আপনকর পরম্পরা আউ সংস্কৃতিকু যে বঞ্চেকি রকিছি সে গোটে সূত্রে বন্ধা হইকি রইছি মানব জগতকু গোটে সূতারে বান্ধি রকিবার না হচ্ছে গোটে ধর্ম
2: আজ্ঞা
0: কিছুদিন তলে দেখিতে গাঁরে হাতি আসিকি সিন্দুর লগাইকি বুলুথিলা তা মাহুত দান কলেশন করুথিলা তাকে দ্বীপলা দৌথিলা সে কিছু তা নিজ পেট বাটনা পাই রকুথিলা আমি হাতিকু লক্ষ্মীঙ্ক বাহন হিসাবে আমি পূজা অর্চনা করতে কুলার মধ্যে দান দৌলে সেই পরম্পরাটা ধীরে ধীরে দেখুন বন্ধ হল কাহিকি না হাতি উপরে গোটে মাহুতটা সবার করি আসিকি ভিক্ষাবৃত্তি কলা সে গোটে রং মেসেজ গলা বিজনেস রে কনভার্ট হল সর্কস রে সেটা মধ্যে ইউজ হতো তাকে ধীরে ধীরে বন্ধ কলে গোটে ওয়াইল্ড এনিমাল র ফ্রিডম দরকার রাজা হিসাবে সে চলিবা দরকার তা নিজ এরিয়ার সে বুলিবা দরকার তাকে বাঁধিকি প্রশাসনিক ব্যবস্থা ভিতরক টাণি আনিকা ভিয়া তাকে আনিকি তাকে জবরদস্তি নিয়ে বুলেকি ইট ইস নট দি মানে গোটে আম প্রতি যে আমি কৌছে অমানবিকতা কার্যক্রম হচ্ছে সেমতি বন্যপ্রাণী প্রতি
2: বর্ষা জলটা কভার
0: করিব যেতবেলে গোটে বন্যপ্রাণী সংঘর্ষ করছে পানি দ্বিগুণা পিওয়া পাই চারি মাস যদি আপনার বর্ষার জলটাকে স্থগিত রকিকি সে চারি মাসটাকে দুই মাস কভার করে দৌছন্তি ইট ইজ অলসো ওয়ান কাইন্ড অফ কনজারভেশন অ্যাক্টিভিটিজ এবং ছোট ছোট ওয়াটার বডি গুড়ি আমি রিনোভেট করিকি গোটে মেগা ওয়াটার বডি রে কনভার্ট করছু যেটা সেই দুই মাসটাকে এগেইন আমি ট্রাই করছু তিন মাস কনভার্ট করিব
2: খাদ্য পাই স্যার বাউঁশ হচ্ছে হাতি মানকর মানে প্রিয় খাদ্য সেমতি কিছু বাউঁশ গছ লগাইবা জঙ্গল রে কিছু
0: বাউঁশটা হাতির গোটে প্রিয় খাদ্য আমি জেনারেলি ভাবুছে আমার যা এক্সপিরিয়েন্স কৌছি 2020-21 রে 2021 বেলকু চন্দকা বন্যপ্রাণী বনখণ্ড ভিতরে বাউঁশ গছরে সমস্ত ছোট বড় যেতে বাউঁশ গছ সবুজ ফুল ফুটিলা তাকে কুয়াছে গোটে গ্রেগারিয়াস ফ্লাওয়ারিং বলে তাকে কুয়াছে ଫୁଲ ହେଲେ ସେ ବାଉଁଶ ଗଛଟା ମରିବାଟା ପ୍ରକ୍ରିୟା ଆରମ୍ଭ ହୋଇଯାଏ। ତ ଗୋଟେ କଣ୍ଟା ବାଉଁଶ ଗଛ ଯେତେବେଳେ ମରିବ ତାକୁ ଏଇ ବର୍ଷ ଗଛ ଫ୍ଲାୱରିଂ ହେଲେ ସେମ୍ ଇୟରରେ ସେ ଡିଟୋରେଟ୍ ହୁଏନି, ତାକୁ ଡିକମ୍ପୋଜିସନ୍ ହେବା ପାଇଁ 2-4 ବର୍ଷ ସମୟ ତାକୁ ଲାଗେ। ଚାରି ବର୍ଷ ପରେ ଏଣ୍ଟାୟାର ବାଉଁଶ ଜଙ୍ଗଲ ସବୁ ଡ୍ୟାମେଜ୍ ବା ଡିକମ୍ପୋଜିସନ୍ ହେଇଗଲା ଇନ୍ ଚନ୍ଦକା ଫରେଷ୍ଟ। ମରୁଭୂମି ଭଳିଆ ଧୀରେ ଧୀରେ ସେ ଜାଗାଟା ଦେଖାଗଲା, କିନ୍ତୁ ଫର୍ଚୁନେଟଲି ଯୋଉ ବାଉଁଶ ଫୁଲ ହୋଇଥିଲା ନେକ୍ସଟ 5th ଇୟର ବେଳକୁ ସେ ବାଉଁଶ ଗୁଡିକ ନ୍ୟାଚୁରାଲ ରିଜେନେସନ୍ ଆସିଲା। ପ୍ରୋଫ୍ୟୁଜଲି ନ୍ୟାଚୁରାଲ ରିଜେନେସନ୍ 2025-26 ବେଳକୁ ପଳାଇ ଆସିଲା। ବର୍ତ୍ତମାନ ଏତେ ସଂଖ୍ୟାରେ ଆପଣଙ୍କର କଣ୍ଟା ବାଉଁଶ ଭର୍ତ୍ତି ହେଇଛି, ହାତୀ ସେ କଣ୍ଟା ବାଉଁଶଟା ଗୋଟେ ମନୋପଲି ଭଳିଆ ଫିଲ୍ କଲା, କେବଳ ସେ କଣ୍ଟା ବାଉଁଶଟାକୁ ସେ ବର୍ତ୍ତମାନ ଖାଇବାକୁ ଲାଇକ୍ କରୁନି। ଆମେ ଏବେ ଗୋଟେ ମିକ୍ସ ଭେରାଇଟି ତା ଭିତରେ ଆଡ୍ କରିବାକୁ ଚାହୁଁଛୁ, ଯୋଉ ରାଇଜୋମ୍ ବାଉଁଶ କିଛି ନ୍ୟୁଟ୍ରାନ୍ସ କିଛି ଆଣିକି ତା ଦେହରେ ମିକ୍ସ କରିବାକୁ ଏ ବର୍ଷ ଗୋଟେ ଆଟେମ୍ପ୍ଟ ନେଇଛୁ। କିନ୍ତୁ ଯେତେବେଳେ ନ୍ୟାଚୁରାଲ ବାମ୍ବୁ ରିଜେନେସନ୍ ତା ଭିତରେ ଆସିଛି, ଏତେ ପରିମାଣରେ ଆସିଯାଇଛି, ତା ଭିତରେ 3-4 ବାସସ୍ଥାନ ତାଙ୍କର ଡେଭଲପ୍ ହେଇଛି। ଲାଇକ୍ ସେମାନେ ନ୍ୟୁ ବେବି ବର୍ନ କରିବା ପାଇଁ ତାଙ୍କର ଗୋଟେ ହାବିଟାଟ୍ ଡେଭଲପମେଣ୍ଟ ହେଇଛି, ଛୋଟ ଛୋଟ ଜନ୍ତୁ ସୁରକ୍ଷା ଦେବା ପାଇଁ ତାଙ୍କର ଗୋଟେ ନେଷ୍ଟିଂ ବା ଯୋଉ ପ୍ରୋଟେକ୍ସନ୍ ହାବିଟାଟ୍ ଗୋଟେ ଡେଭଲପମେଣ୍ଟ ହେଇଛି, ରେଷ୍ଟ ନେବା ପାଇଁ ଛାଇ ଡେଭଲପ୍ ହେଇଛି, ତାକୁ ରେଷ୍ଟିଂ ହାବିଟାଟ୍, ଫିଡିଂ ହାବିଟାଟ୍, ବିଭିନ୍ନ ପ୍ରକାର ହାବିଟାଟ୍ କନଜରଭେସନ୍ ଆକ୍ଟିଭିଟିସ୍ଟା ତା ଭିତରେ ଗୋଟେ ସଡନ୍ଲି ଡେଭଲପ୍ ହେଇଛି। ଯେତେବେଳେ ଆମେ ତା ଭିତରେ ଜଳାଶ୍ରୟ ସୃଷ୍ଟି କରିଦେଇଛୁ, ଆର୍ଟିଫିସିଆଲ ୱାଟର ଗୁଡ଼ିକ ଯେତେବେଳେ ତିଆରି କରିଛୁ, ତ ସେମାନେ ଜଳ କ୍ରୀଡ଼ା କରିବାକୁ ମଧ୍ୟ ଆରାମସେ ସେମାନେ ଆସିପାରୁଛନ୍ତି। କିନ୍ତୁ ହାତୀର ଗୋଟେ ହାବିଟ୍ ଅଛି, ଅଧିକା ସମୟ ପାଣିରେ ଖେଳିବା ଏବଂ ପାଣିଟାକୁ କନଜ୍ୟୁମ୍ କରିବା।
2: ତାହେଲେ ଏଇଠି ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କୁହନ୍ତୁ, ବନ୍ୟପ୍ରାଣୀଙ୍କ ସୁରକ୍ଷା ଆଉ ପରିଚାଳନାକୁ ନେଇ ସେମାନେ ସଚେତନ ହେବେ କି ଅନ୍ୟକୁ ସଚେତନ କରାଇପାରିବେ?
0: ଦେଖନ୍ତୁ, କେତେବେଳେ ଗୋଟେ କନସେପ୍ଟ ଥିଲା, ଜଙ୍ଗଲଟାକୁ ଜଙ୍ଗଲ ଭିତରେ ରଖାହଉଥିଲା, ବନ୍ୟପ୍ରାଣୀ କି ତା ଭିତରେ ସେମାନେ ନଉଥିଲେ, ମଣିଷ ଜଗତରୁ ତାକୁ ଡିଷ୍ଟାନ୍ସ ମେଣ୍ଟେନ୍ କରାଉଥିଲା। ରାଜ୍ୟ ସରକାର ଗୋଟେ ଅତି ସୁନ୍ଦର କନସେପ୍ଟ ତିଆରି କରିଛନ୍ତି, 17-18 ଗୋଟେ ଇକୋ ଟୁରିଜିମ୍ କନସେପ୍ଟ ଗୋଟେ ତିଆରି କରିଛନ୍ତି।
2: ଆଜ୍ଞା,
0: ଇକୋ ଟୁରିଜିମ୍ କନସେପ୍ଟ ହେଲା ଲୋକଙ୍କର ପାର୍ଟିସିପେସନ୍ ରହିବ ଇନସାଇଡ୍ ଦି ଫରେଷ୍ଟ, ଆମ ଅଞ୍ଚଳରେ ଆମ ରାଜ୍ୟରେ ଆମ ପାଖରେ ଯୋଉ ରିସୋର୍ସେସ୍ ଅଛି, ଫରେଷ୍ଟ ରିସୋର୍ସ ଅଛି, ଯୋଉ ୱାଇଲ୍ଡ ଆନିମଲ୍ ଅଛି, ତାକୁ ଗୋଟେ ଏକ୍ସପ୍ଲୋର ଦରକାର। ଏକ୍ସପ୍ଲୋରରେ କେବଳ ସରକାର ଆଡଭର୍ଟାଇଜମେଣ୍ଟ କଲେ ସେଟା ହବନି, ଲୋକ ଯେତେବେଳେ ଯିବେ ବୁଲିବେ ନିଜ ଆଖିରେ ଦେଖିବେ। ସପୋଜ ଆପଣ ଆଜିକା ଡେଟ୍ରେ ସାତକୋଶିଆ ଯାଆନ୍ତୁ, ହୀରାକୁଦ ୱାଇଲ୍ଡ ଲାଇଫ୍ ଯାଆନ୍ତୁ, ଭିତରକନିକା ନ୍ୟାସନାଲ୍ ପାର୍କକୁ ଯାଆନ୍ତୁ, 100% ସାଇଟିଂ ପାଇବେ। ଓ ସାତକୋଶିଆ ପରେ ବର୍ତ୍ତମାନ ହୀରାକୁଦ ୱାଇଲ୍ଡ ଲାଇଫ୍ଟାକୁ ମଧ୍ୟ ତା ସହିତ ଆଟାଚ୍ କରୁଛୁ, ଗୋଟେ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ କନଭର୍ଟ କରିବା ପାଇଁ। ମହାରାଷ୍ଟ୍ରରୁ ଏଠୁ ମଧ୍ୟପ୍ରଦେଶରୁ ମଧ୍ୟ ବାଘ ଆସିକି ଓଡ଼ିଶାରେ ସେଟର ନେଉଛି। କହିବାର ସେନ୍ସ ହେଲା, ଯେତେ ପବ୍ଲିକ ପାର୍ଟିସିପେସନ୍ ବଢିବ, ସେମାନେ ତାକୁ ସୋସିଆଲ ମିଡିଆରେ ହାଇଲାଇଟ୍ କରିବେ। ମୁଁ ଯାଇଥିଲି ହୀରାକୁଦ ୱାଇଲ୍ଡ ଲାଇଫ୍, ମୁଁ ଦେଖିଲି ସମ୍ବଳ, ମୁଁ ଯାଇଥିଲି ଭିତରକନିକା, ସେଠି ଦେଖିଲି ଏତେ ପରିମାଣ ଏତେ ବଡ ବଡ କୁମ୍ଭୀର ଅଛନ୍ତି। ପବ୍ଲିକ ପାର୍ଟିସିପେସନ୍ଟା ଗୋଟେ ଏତେ ବଡ ଷ୍ଟ୍ରେଙ୍ଗଥ ଆପଣଙ୍କ ପାଇଁ, ଯେତେବେଳେ ଆପଣ ଗୋଟେ ସ୍ରୋତରେ ସାମିଲ ହେବେ, ଆପଣଙ୍କ ନିଜ ରିସୋର୍ସଟାକୁ ଆପଣ ନିଜେ ଏକ୍ସପ୍ଲୋର କରିବାକୁ ଚାହିଁବେ, ନିଜର ୱିକ୍ନେସ୍ଟାକୁ ଆପଣ ଷ୍ଟ୍ରେଙ୍ଗଥରେ କନଭର୍ଟ କରିବେ, ଡେଫିନେଟଲି ଓଡ଼ିଶା ୱିଲ୍ ଗ୍ଲୋ ଆଣ୍ଡ ଗ୍ଲୋ।
2: ଯାହା ହଉ ନିରଞ୍ଜନ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ବିଷୟ ଥିଲା ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ପରିଚାଳନା, ସେ ସମ୍ପର୍କରେ ବହୁତ ସୁନ୍ଦର ସୁନ୍ଦର ତଥ୍ୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଦେଲେ।
1: ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଥ୍ୟାଙ୍କ ୟୁ ଟୁ ଅଲ୍। ନମସ୍କାର।

0: ଜନର ଜୀବନ ସଚେତନତା ବିଜ୍ଞାପନ ଗୋଟିଏ ମଣିଷର ପ୍ରକୃତ ପରିଚୟ ନିଜ ଚିନ୍ତା ଚେତନା କର୍ମ ଏବଂ ବ୍ୟବହାରରୁ ପ୍ରାପ୍ତ କରିଥାଏ। ଏଥିନିମନ୍ତେ ଜାତି ଧର୍ମ ବର୍ଣ୍ଣର ଆବଶ୍ୟକତା ନାହିଁ।
1: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡମିସନ ନର୍ସରୀ ଠାରୁ କ୍ଲାସ୍ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷା ନିକେତନ ମୋବାଇଲ ନମ୍ବର 9937328280।
2: ଆପଣମାନଙ୍କର ମୂଲ୍ୟବାନ ସମୟ ମୁହୂର୍ତ୍ତକୁ ଉଜ୍ଜୀବିତ କରି ଏର ଚିରନ୍ତନ କରି ରଖିବା ପାଇଁ ଆପଣଙ୍କ ସହିତ ହାତ ମିଳାଇବା ପାଇଁ ଆସିଯାଇଛି ସାନଭେରା ଦ ୱେଡିଂ ରିଲ୍ସ। ଆପଣଙ୍କର ବିବାହ ବ୍ରତ ଆନୁଷ୍ଠାନିକ ଦିବସକୁ ଚିରନ୍ତନ କରି ରଖିବା ପାଇଁ ସେବାରେ ନିୟୋଜିତ ଅଛି ସାନଭେରା ଦ ୱେଡିଂ ରିଲ୍ସ। ଯୋଗାଯୋଗ ସିଦ୍ଧାର୍ଥ ପ୍ରଧାନ, ମୋବାଇଲ ନମ୍ବର 7205730336।
3: ନର୍ସରୀରୁ କ୍ଲାସ୍ 5 ପର୍ଯ୍ୟନ୍ତ ଇଂଲିଶ ମିଡିୟମ ପିଲାଙ୍କୁ ଆପଣମାନେ ଟ୍ୟୁସନ ଦେବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଆପଣଙ୍କ ନିକଟସ୍ଥ ଚୁନି ଟ୍ୟୁଟୋରିଆଲକୁ। ମୋବାଇଲ ନମ୍ବରଟି ହେଲା 9040276606। ଠିକଣାଟି ହେଲା EY249 ସେକ୍ଟର 20।
4: ଶ୍ରୋତା ବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଇଜ୍ଜତ କି ରୋଟି ଫିଲ୍ମର ଗୀତଟି ଶୁଣନ୍ତୁ। କଣ୍ଠ ଦେଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ କୁମାର ସାନୁ।

0: କାଲା ପଥର ଫିଲ୍ମର ଗୀତଟି ଶୁଣୁଥିଲେ। କଣ୍ଠ ଦେଇଥିଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672।
1: ଜନର ଜୀବନ ସଚେତନତା ବିଜ୍ଞାପନ। ଗୋଟିଏ ମଣିଷର ପ୍ରକୃତ ପରିଚୟ ନିଜ ଚିନ୍ତା ଚେତନା, କର୍ମ ଏବଂ ବ୍ୟବହାରରୁ ପ୍ରାପ୍ତ କରିଥାଏ। ଏଥିନିମନ୍ତେ ଜାତି ଧର୍ମ ବର୍ଣ୍ଣର ଆବଶ୍ୟକତା ନାହିଁ।
2: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡମିସନ୍ ନର୍ସରୀ ଠାରୁ କ୍ଲାସ୍ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷା ନିକେତନ, ମୋବାଇଲ ନମ୍ବର 9937328280।
3: ଆପଣମାନଙ୍କର ମୂଲ୍ୟବାନ ସମୟ ମୁହୂର୍ତ୍ତକୁ ଉଜ୍ଜୀବିତ କରି ଏର ଚିରନ୍ତନ କରି ରଖିବା ପାଇଁ ଆପଣଙ୍କ ସହିତ ହାତ ମିଳାଇବା ପାଇଁ ଆସିଯାଇଛି ସାନବେରା ଦ ୱେଡିଂ ରିଲ୍ସ। ଆପଣଙ୍କର ବିବାହ ବ୍ରତ ଆନୁଷ୍ଠାନିକ ଦିବସକୁ ଚିରନ୍ତନ କରି ରଖିବା ପାଇଁ ସେବାରେ ନିୟୋଜିତ ଅଛି ସାନବେରା ଦ ୱେଡିଂ ରିଲ୍ସ। ଯୋଗାଯୋଗ ସିଦ୍ଧାର୍ଥ ପ୍ରଧାନ, ମୋବାଇଲ ନମ୍ବର 7205730336।
4: ନର୍ସରୀରୁ କ୍ଲାସ 5 ପର୍ଯ୍ୟନ୍ତ ଇଂଲିଶ ମିଡିୟମ ପିଲାଙ୍କୁ ଆପଣମାନେ ଟ୍ୟୁସନ୍ ଦେବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଆପଣଙ୍କ ନିକଟସ୍ଥ ଚୁନି ଟ୍ୟୁଟୋରିଆଲକୁ। ମୋବାଇଲ ନମ୍ବରଟି ହେଲା 9040276606। ଠିକଣାଟି ହେଲା 2249 ସେକ୍ଟର 20।

0: ସେ ସହିଲା ଗୀତ ଗଜଲ କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣିଲେ ଜଗଜିତ ସିଂଙ୍କ କଣ୍ଠରେ କେତୋଟି ଗଜଲ ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଲୋକଗୀତ ଆଜି ଏହି କ୍ରମରେ ଶୁଣନ୍ତୁ ସଂକୀର୍ତ୍ତନ ପରିବେଷଣ କରୁଛନ୍ତି ସୁଗ୍ରୀବର କିଷାନ ଏବଂ ସାଥୀମାନେ
1: ବୁଲ ବୃନ୍ଦାବନ ବିହାରୀ ଲାଲ କି।